ଆକାଶବାଣୀ ରାଉରକେଲା, ଆଜି 1948 ଶତାବ୍ଦ ଜ୍ୟେଷ୍ଠ ମାସ 14 ଦିନ, ଇଂରାଜୀ ଜୁନ୍ ମାସ 3 ତାରିଖ ବୁଧବାର 2026 ମସିହା। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 5:59 ହେବାକୁ ଯାଉଛି। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। ଆମର କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ। ମାଙ୍ଗଳିକ।

ବିଶେଷ ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏଇ ଟେଲିଫୋନ୍ ନମ୍ବରରେ 7008248758। ନମ୍ବରଟି ଆଉଥରେ କହିଦେଉଛି 7008248758। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମର ପରବର୍ତ୍ତୀ ଭଜନ ମଧୁସୂଦନ ରାଓଙ୍କ ରଚନାରୁ ଦୀପ୍ତିମୟୀ ମହାନ୍ତିଙ୍କ କଣ୍ଠରେ।

ପରବର୍ତ୍ତୀ ଭଜନ କୁନ୍ତଳା କୁମାରୀ ସାବତଙ୍କ ରଚନାରୁ ଶାନ୍ତିଲତା ଛୋଟରାୟ ଏବଂ ଦୀପ୍ତିମୟୀ ମହାନ୍ତିଙ୍କ କଣ୍ଠରେ।

0: ଶେଷ ହେଲା ବନ୍ଦନା। ଆକାଶବାଣୀ ରାଉରକେଲା। ବର୍ତ୍ତମାନ ଆସନ୍ତୁ ଶୁଣିବା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିବେ 183ତମ ଭାଗ।
1: ଏପିସୋଡ୍ ନମ୍ବର 183।

ଶେଷ ହେଲା ଶ୍ରୀରାମ ଚରିତ ମାନସ। ଆଜି ଏହାର ଆପଣମାନେ ଶୁଣିପାରିଲେ ଏହାର 183ତମ ଭାଗ। ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ବିପର୍ଯ୍ୟୟ ପରିଚାଳନାକେ ନେଇକରି ପୁରୀନ ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ବୈଷୟିକ ବୈଠକ ଆସ୍ଥାନୁ ମୂଲ ହେବା। ବୈଠକଟି ବ୍ରିକ୍ସ ଦେଶମାନଙ୍କର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗ ଦେଇକରି ବିପର୍ଯ୍ୟୟ ପରିଚାଳନା ପ୍ରତିରୋଧ କ୍ଷମତା ବଢ଼ାବାର ଆଉ ଅନ୍ତର୍ଜାତୀୟ ସହଯୋଗ ବାବଦ ଭିନ୍ ଭିନ୍ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏଥିଲାଗି

ଥିବା ରାଜ୍ୟମାନଙ୍କର ଭିତରେ ଓଡ଼ିଶା ପହିଲା ଠାନେ ରହିଛି। ଇତର ଛଡ଼ା ଅଧିକା ବ୍ୟବସାୟୀ ପଞ୍ଜୀକରଣ ବର୍ଗତି ରାଜ୍ୟ 3 ନମ୍ବର ଠାନେ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସଫଳତା ସରକାରଙ୍କ ବିଭାଗୀୟ ସମନ୍ୱୟ ଆଉ କ୍ଷେତ୍ର ସ୍ତରଥି କାମ କରୁଥିବା ସବୁ ଅଧିକାରୀମାନଙ୍କ ସାମୁହିକ ଚେରେଷ୍ଟାର ଫଳାଫଲ ବୋଲି କହିଛନ୍। ରାଜ୍ୟର ସବୁ ପଞ୍ଜୀକରଣ କାର୍ଯ୍ୟାଳୟକେ ସ୍ୱଚ୍ଛ ଦୁର୍ନୀତିମୁକ୍ତ ଆଉ ମଧ୍ୟସ୍ଥିମୁକ୍ତ କରିବା ଲାଗି ସ୍ମାର୍ଟ ସର୍ଭେଲାନ୍ସ ସିଷ୍ଟମ ଲାଗୁ କରାଯିବ। ଏ ବାବଦେ ଗଲାକାଲି ଲୋକସେବା ଭବନର ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଉନ୍ନତ ସିସିଟିଭି ଆଉ ଏଆଇ ବ୍ୟବହାର କରିକି ସବୁ ପଞ୍ଜୀକରଣ କାର୍ଯ୍ୟାଳୟର ରିଅଲ୍ ଟାଇମ୍ ମନିଟରିଂ କରାଯିବା, ଆଇବା ଦିନେ ସବୁ ତହସିଲ ଆଉ ଏଆଇ ଅଫିସମାନଙ୍କେ ବି ସ୍ମାର୍ଟ ସର୍ଭେଲାନ୍ସ ଲାଗୁ କରାଯିବା ବୋଲି ବୈଠକଟି ଆଲୋଚନା ହୋଇଛି। ପିଏମ୍ ଗତିଶକ୍ତି ପୋର୍ଟାଲର ପ୍ରଭାବଶାଳୀ କାର୍ଯ୍ୟକାରିତା ଓ ରାଜ୍ୟ ଭିତ୍ତିଭୂମି ପ୍ରକଳ୍ପମାନଙ୍କର ତୁର୍ତ୍ତି କାର୍ଯ୍ୟାନ୍ୱୟନକୁ ନେଇକରି ଗଲାକାଲି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗତିଶକ୍ତି ପୋର୍ଟାଲର ସର୍ବାଧିକ ଉପଯୋଗ କରିକି ପ୍ରକଳ୍ପମାନଙ୍କର ଗୁଣାତ୍ମକ ଆଉ ସମୟ ଭିତରେ କାର୍ଯ୍ୟାନ୍ୱୟନ ବାବଦେ ଜୋର୍ ଦେଇଛନ୍। ବୈଠକଟି ରାଜ୍ୟର ସଡ଼କମାନଙ୍କର ଗଠନ, ବହୁମୁଖୀ ସଂଯୋଗ ବ୍ୟବସ୍ଥା ଆଉ ପୋର୍ଟାଲ ଜରିଆରେ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଛି। ଏତାର ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶା ଗସ୍ତ ଅବସରରେ ହେବାରକେ ଥିବା ନୂଆ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନା ଆଉ ଉଦ୍ଘାଟନ ବାବଦେ ବିଲ୍ ସମୀକ୍ଷା ହୋଇଛି। ଭୋଟର ତାଲିକାକେ ସ୍ୱଚ୍ଛ ଆଉ ନିର୍ଭୁଲ କରବାର୍ ଲାଗି ରାଜ୍ୟ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଗଲାକାଲି 4 ନମ୍ବର ଦିନେ ପହଞ୍ଚିଛି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ତରଫ ମିଳିଥିବା ସୂଚନା ଅନୁସାରେ ଗଲାକାଲି ବେଲବୁଡ଼ର 7 ବଜେ ତକ 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ଯାଇଛି। ସାରା ରାଜ୍ୟ 45,255 ଜନ ବୁଥ୍ସ୍ତରୀୟ ଅଧିକାରୀ ଦୁର୍ଗମ ଆଦିବାସୀ ଇଲାକାର ସହିତ ଭିନ୍ ଭିନ୍ ଜାଗାକେ ଯାଇକରି ଘରମାନଙ୍କୁ ଏହି ଫର୍ମ ବାଣ୍ଟୁଛନ୍। ଭୋଟରମାନେ voters.eci.gov.in ୱେବ୍ସାଇଟ୍ ନୋବିଲ୍ ଫର୍ମ ଡାଉନଲୋଡ୍ ଆଉ ଅପଲୋଡ୍ କରିପାରିବେ। 33,026 ଜନ ବୁଥ୍ସ୍ତରୀୟ ଏଜେଣ୍ଟ ବିଲ୍ ବିଏଲ୍ଓମାନଙ୍କୁ ସହଯୋଗ କରୁଛନ୍। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ଆଉ ଭାରତୀୟ ବାୟୁସେନା ଗୋଟିଏ ଯୁଦ୍ଧ ବିମାନରୁ ଆକାଶନୁ ପୃଥିବୀ ପୃଷ୍ଠକେ ଲକ୍ଷ୍ୟଭେଦ କରିପାରୁଥିବା ସ୍ୱଦେଶୀ କ୍ଷେପଣାସ୍ତ୍ର ରୁଦ୍ରମ 2ର ସଫଲ ପରୀକ୍ଷଣ କରିଛନ୍। ରୁଦ୍ରମ 2କେ ହାଇଦ୍ରାବାଦର ଗବେଷଣା କେନ୍ଦ୍ର ଇମାରତ ନୋଡାଲ୍ ପରୀକ୍ଷାଗାରନ ସ୍ୱଦେଶୀ ଭାବେ ବିକଶିତ କରାଯାଇଛି। ଏଥି ଭିନ୍ ଭିନ୍ ଶିଳ୍ପ ସଂସ୍ଥା ବେଲ୍ ସହଯୋଗ କରିଛନ୍। ଏତାର ସଫଲ ପରୀକ୍ଷଣ ଲାଗି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଡିଆର୍ଡିଓ ବାୟୁସେନା ଆଉ ଶିଳ୍ପ ଜଗତକେ ପ୍ରଶଂସା କରିଛନ୍। ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଓ ପରିବେଶ ସଂରକ୍ଷଣ ଲାଗି ସାଇକେଲ ଚଲାବାରଟାକେ ତହଙ୍କାବାର ଲକ୍ଷ୍ୟଟି ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ଜାତିସଂଘର ସାଧାରଣ ସଭାର୍ଥୀ 2018 ଫି ବଛର June 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରବାରକେ ନିଷ୍ପତ୍ତି ନିଆଯାଇଥିଲା। ବିଶ୍ୱ ସାଇକେଲ ଦିବସର ଏ ବଛରର ବାର୍ତ୍ତା ହେଉଛି ସବୁଜ ଭବିଷ୍ୟତ ଲାଗି ସାଇକେଲ ଚଲାବାର। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ଏସ୍ଆଇଆର୍କେ ଅତ୍କା ବ୍ୟାପକ ଆଉ ପ୍ରଭାବଶାଳୀ କରିବା ଲାଗି ଗଲାକାଲି ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ସଚେତନତା ରଥର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ରୂପରାଜ ସାହୁ ଇତାକେ ଶୁଭାରମ୍ଭ କରିଛନ୍। ଏହି ରଥ ଜିଲ୍ଲାର ଭିନ୍ ଭିନ୍ ବ୍ଲକ ଆଉ ଗାଁ ବୁଲିକରି ଭୋଟର ତାଲିକା ସଂଶୋଧନ ବାବଦେ ସୂଚନା ଦେବା ଆଉ ଲୋକଙ୍କର ସକ୍ରିୟ ସହଯୋଗ ଲାଗି ଆହ୍ୱାନ କରିବା। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ପାଉଡ଼ି ଭୂୟାଁ ଉନ୍ନୟନ ସଂସ୍ଥା ଅଧୀନରେ ଥିବା ବିଜାଡିହି ଗାଁର ସ୍ୱତନ୍ତ୍ର ସଘନ ସଂଶୋଧନ 2026 ବାବଦେ ସଚେତନତା ଶିବିର ଆଉ ପରିଗଣନା ଫର୍ମ ବାଣ୍ଟବାର କାର୍ଯ୍ୟକ୍ରମ ହୋଇଯାଇଛି। ଶିବିରଟି ଗାଁ ଲୋକଙ୍କୁ ଏସ୍ଆଇଆର୍ 2026ର ଉଦ୍ଦେଶ୍ୟ, ଭୋଟର ତାଲିକା ସଂଶୋଧନ, ନାଁ ଯୋଗ ବିଯୋଗ ଆଉ ସଂଶୋଧନ ପ୍ରକ୍ରିୟା ବାବଦେ ସଚେତନ କରାଯାଇଥିଲା। ନୂଆପଡ଼ା ଜିଲ୍ଲା ସଦ୍ଭାବନା ସଭାଗୃହର ଏମ୍ଏସ୍ଏମ୍ଇ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗଲାକାଲି ହୋଇଯାଇଛି। ଏ କାର୍ଯ୍ୟକ୍ରମଟି ଜିଲ୍ଲାପାଳ ମଧୁସୂଦନ ଦାସ ଅଧ୍ୟକ୍ଷତା କରିକି ଯୁବ ଉଦ୍ୟୋଗୀମାନଙ୍କୁ ସହାୟତା ଦେବାର ଆଉ ଆତ୍ମନିର୍ଭରଶୀଳ କରିକି ନିଯୁକ୍ତି ଦେବାରକେ ଆହ୍ୱାନ ଦେଇଛନ୍। ଏ ଅବସରରେ ସଫଲ ଉଦ୍ୟୋଗୀମାନଙ୍କୁ ବିଲ୍ ସମ୍ବର୍ଦ୍ଧିତ କରାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବଜେ 2 ମିନିଟ୍ ଜୁହାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ ଆଦି ଦେଶର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବା ପାଇଁ ପୁରୀରେ ପହଞ୍ଚିଛନ୍ତି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ନୂଆଦିଲ୍ଲୀରେ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଓଡ଼ିଶା 5ଟି ବର୍ଗରେ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛି। ବାଲେଶ୍ୱର ଚାନ୍ଦିପୁରସ୍ଥିତ ସମନ୍ୱିତ ପରୀକ୍ଷଣ ଘାଟିରେ ରୁଦ୍ରମ 2 କ୍ଷେପଣାସ୍ତ୍ରର ଗତକାଲି ସଫଳ ପରୀକ୍ଷଣ ହୋଇଛି। ଡିଆର୍ଡିଓ ଏବଂ ଭାରତୀୟ ବାୟୁସେନା ପକ୍ଷରୁ ମିଳିତ ଭାବେ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ, ଆକାଶରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ଏହି କ୍ଷେପଣାସ୍ତ୍ର ବିଭିନ୍ନ ସ୍ତରରେ ସଫଳ ପରୀକ୍ଷଣ ହୋଇଥିବା ବୈଜ୍ଞାନିକମାନେ କହିଛନ୍ତି। ରାଜ୍ୟରେ ସହରୀ ଯୋଜନା ବ୍ୟବସ୍ଥାକୁ ସଶକ୍ତ କରିବା ଲକ୍ଷ୍ୟ ନେଇ ଭୁବନେଶ୍ୱର ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ପରାମର୍ଶ ବୈଠକ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତୀୟ ସହର ନିର୍ମାଣ ପ୍ରତିଷ୍ଠାନର ଓଡ଼ିଶା ଶାଖା ପକ୍ଷରୁ ପ୍ରସ୍ତୁତ ରୂପରେଖ ଉପରେ ଆଲୋଚନା ହୋଇଥିଲା। ସହରଗୁଡ଼ିକୁ ରାଜ୍ୟର ପ୍ରମୁଖ ଅର୍ଥନୈତିକ ଅଭିବୃଦ୍ଧି କେନ୍ଦ୍ରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ମନ୍ତ୍ରୀ ଡକ୍ଟର ମହାପାତ୍ର କହିଛନ୍ତି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ଉନ୍ନତ ସିସିଟିଭି କ୍ୟାମେରା ଉପଯୋଗରେ ସ୍ମାର୍ଟ ନିରୀକ୍ଷଣ ବ୍ୟବସ୍ଥା, ସୁପରିଚାଳନା ଏବଂ ରକ୍ଷଣାବେକ୍ଷଣ ନେଇ ଭୁବନେଶ୍ୱରଠାରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବୈଠକରେ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ସମସ୍ତ ପଞ୍ଜୀକରଣ କାର୍ଯ୍ୟାଳୟରେ ସୁରକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ମଧ୍ୟସ୍ଥି ବା ଦଲାଲମୁକ୍ତ କାର୍ଯ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଗତିଶକ୍ତି ପୋର୍ଟାଲର କାର୍ଯ୍ୟକାରିତା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଲାଗି ଏକ ସମୀକ୍ଷା ବୈଠକ ଗତକାଲି ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଗତିଶକ୍ତି ପୋର୍ଟାଲର ଅଧିକରୁ ଅଧିକ ଉପଯୋଗ ମାଧ୍ୟମରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଗୁଣାତ୍ମକ ତଥା ସମୟସୀମାବଦ୍ଧ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ ଏସ୍ଆଇଆର୍ ଅଭିଯାନ ଅଧୀନରେ ଗତକାଲି ଚତୁର୍ଥ ଦିନ ସୁଦ୍ଧା ରାଜ୍ୟର 41,60,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇସାରିଛି। ଅଭିଯାନକୁ ସମ୍ପୂର୍ଣ୍ଣ ସଫଳ କରିବା ଲକ୍ଷ୍ୟ ନେଇ ବୁଥ୍ସ୍ତରୀୟ ଅଧିକାରୀମାନେ ରାଜ୍ୟର ସମସ୍ତ ଦୁର୍ଗମ ଅଞ୍ଚଳରେ ଘରକୁ ଘର ଯାଇ ଏହି ଫର୍ମ ବଣ୍ଟନ ସହ ତଥ୍ୟ ସଂଗ୍ରହ କରୁଛନ୍ତି। ଅଭିଯାନରେ 45,255 ଜଣ ବୁଥ୍ସ୍ତରୀୟ ଅଧିକାରୀ ନିୟୋଜିତ ହୋଇଛନ୍ତି। ଜ୍ୟେଷ୍ଠ ମଳମାସ ତୃତୀୟା ତିଥିରେ ଆଜି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକଲାଗି ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଏହି ଶୃଙ୍ଗାର ଗୁପ୍ତ ନୀତି ପାଇଁ ଆଜି ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ନୂଆପଡ଼ା ଜିଲ୍ଲାରେ ଏମ୍ଏସ୍ଏମ୍ଇ ଉଦ୍ୟୋଗୀ ସଚେତନତା ଓ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଗତକାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଆତ୍ମନିର୍ଭରଶୀଳ ଭାରତ ଗଠନ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏହି ଅବସରରେ ସଫଳ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଦହପଣିଆଠାରେ ସପ୍ତମ ଓଡ଼ିଶା ବାଟାଲିୟନ୍ ଏନ୍ସିସି ପକ୍ଷରୁ ବାର୍ଷିକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଦେଶ ଏବଂ ସମାଜର ଉନ୍ନତି ପାଇଁ ଯୁବପିଢ଼ିଙ୍କ ସକ୍ରିୟ ଅବଦାନ ଏବଂ ଏନ୍ସିସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଶିବିରରେ ତାଲିମ ପ୍ରଦାନ କରାଯାଇଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟରକ୍ଷା ଏବଂ ପରିବେଶ ସଂରକ୍ଷଣ ନିମନ୍ତେ ସାଇକେଲ ଚାଳନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ବିଶ୍ୱ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନା ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜାତିସଂଘ ସାଧାରଣ ପରିଷଦରେ 2018 ପ୍ରତିବର୍ଷ ଜୁନ୍ 3 ବିଶ୍ୱ ସାଇକେଲ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା ରାମାୟଣଙ୍କ ଠାକୁରାଣୀ ଯାତ୍ରାର ଗତକାଲି ଦ୍ୱିତୀୟ ଦିବସରେ ରାଜ୍ୟର ପ୍ରତିଷ୍ଠିତ କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ଜନପ୍ରତିନିଧି ଏବଂ ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଇଥିଲେ। ପାଣିପାଗ। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳମ୍ ସ୍ପର୍ଶ କରିବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଏଲ୍ନିନୋ ପ୍ରଭାବରୁ ମୌସୁମୀ ବାୟୁର ଅଗ୍ରଗତି ମନ୍ଥର ରହିଛି ଏବଂ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ 10% କମ୍ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ, ଆମର ସ୍ୱାସ୍ଥ୍ୟ ଆଜି ରହିଛି ଆଲୋଚନା, ସାଇକେଲ ଚଳନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ବିଜୟ କୁମାର ପୃଷ୍ଟି।
2: ବଡ଼ ଖୁସିର କଥା, ଆଜି ସାରା ବିଶ୍ୱରେ ପାଳିତ ହେଉଛି ବିଶ୍ୱ ସାଇକେଲ ଦିବସ। ଏହାର ପ୍ରତିଷ୍ଠାତା ହେଲେ ଆମେରିକାର ଦାର୍ଶନିକ ପ୍ରଫେସର ଲିଜିକ୍ ସିବ୍ଲିସ୍କି। ଆମେ କହୁ ଦୁଇଚକିଆ ସାଇକେଲ ବା ସୁନଗାଡ଼ି। ଏହା ଏକ ସୁବିଧାଜନକ, ଶକ୍ତି ସାମର୍ଥ୍ୟ ଥିବା, ନିର୍ଭରଯୋଗ୍ୟ ତଥା ପ୍ରାକୃତିକ ପରିବେଶକୁ ଖାପ ଖୁଆଉଥିବା ପରିବହନର ଏକ ସହଜ ମାଧ୍ୟମ। ଏହାର ଉଦ୍ଭାବକ ହେଲେ ଜର୍ମାନର କଲଭୋନ୍ ଡ୍ରାଇସ୍। ଏହାର ପ୍ରଥମ ନାମ ଥିଲା ହବିହସ୍ ଏବଂ ରନିଂ ମେସିନ୍। ଆଜି ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏହି ସୁନଗାଡ଼ି ଦେଖିବାକୁ ମିଳେ। ବିଭିନ୍ନ ଦେଶର ରୁଚି ଅନୁଯାୟୀ ପ୍ରାୟ 50 ସାଇକେଲ ପ୍ରଚଳିତ ହେଉଛି। ରେସିଂ ସାଇକେଲ, ଫେନ୍ସି ସାଇକେଲ, ପାହାଡ଼ ଚଢ଼ା ସାଇକେଲ, ମାଲବୁହା ସାଇକେଲ ଇତ୍ୟାଦି। ଏହା ଏପରି ଏକ ଯାନ, ପ୍ରତ୍ୟେକ ସମୟରେ ଏହାର ଆବଶ୍ୟକତା ବଢ଼ି ଚାଲିଛି। ବିଶେଷତଃ ଚୀନ, ଜାପାନ, ଆମେରିକା, ନେଦରଲ୍ୟାଣ୍ଡ, ସ୍ୱିଡେନ, ଜର୍ମାନୀ ଇତ୍ୟାଦି ବଡ଼ ବଡ଼ ଦେଶରେ ସାଇକେଲର ବହୁଳ ବ୍ୟବହାର ହେଉଛି। ଆମ ଭାରତର ପୁନେ ସହରକୁ କୁହାଯାଏ ସିଟି ଅଫ୍ ସାଇକେଲ। ଆଜି ବିଶ୍ୱରେ ବାୟୁ ପ୍ରଦୂଷଣ ଏତେ ମାତ୍ରାରେ ବଢ଼ି ଚାଲିଛି, ଯାହାର ପରିଣାମ ସ୍ୱରୂପ ଆମେ ବିଭିନ୍ନ ବିପଜ୍ଜନକ ରୋଗରେ ଆକ୍ରାନ୍ତ ହେଉଛେ। ବହୁ ଧନଜୀବନ ଆମର ନଷ୍ଟ ହେଉଛି। ଗାଡ଼ି ମଟର ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି, ଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମିଶି ଅତ୍ୟନ୍ତ ଉତ୍ତପ୍ତ ହେବାରେ ଲାଗିଛି। ଆଉ କିଛିଦିନ ପରେ ହୁଏତ ଅମ୍ଳଜାନର ଘୋର ସଙ୍କଟ ଦେଖାଦେଇପାରେ। ଏହା ବ୍ୟତୀତ ଗାଡ଼ି ମଟର ଶବ୍ଦ ପ୍ରଦୂଷଣ ମନୁଷ୍ୟର ଶୁଣିବା ଶକ୍ତିକୁ ହ୍ରାସ କରିଦେଇଛି। ତେଣୁ ଏଭଳି ବିପଦରୁ ମୁକ୍ତି ପାଇବାର ଉପାୟ ହେଲା ଯଥାସମ୍ଭବ ସାଇକେଲ ଚଲାନ୍ତୁ ଏବଂ ଆମ ପରିବେଶର ଶବ୍ଦ ପ୍ରଦୂଷଣ ସହ ବାୟୁ ପ୍ରଦୂଷଣକୁ ଅକ୍ଲେଶରେ ଦୂର କରନ୍ତୁ। ସାଇକେଲ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ! କୁହାଯାଏ ସର୍ବଶ୍ରେଷ୍ଠ, ସହଜ ଓ ସୁଲଭ 3 ବ୍ୟାୟାମ ମଧ୍ୟରୁ ପ୍ରଥମଟି ସନ୍ତରଣ, ଦ୍ୱିତୀୟଟି ସାଇକେଲ ଚାଳନା ଏବଂ ତୃତୀୟରେ ହେଲା ପ୍ରାତଃ ଭ୍ରମଣ। ସାଇକେଲ ଚାଳନା ଦ୍ୱାରା ଆମ ଶରୀରର ମସ୍ତିଷ୍କରୁ ତଳିପାଦ ପର୍ଯ୍ୟନ୍ତ ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ସକ୍ରିୟ ହୋଇଥାଏ। ସାଇକେଲ ଚାଳନା ଦ୍ୱାରା ଶରୀରରେ ଏକ ରାସାୟନିକ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ରକ୍ତ ସଞ୍ଚାଳନ ଏବଂ ଖାଦ୍ୟ ପରିପାକ କ୍ରିୟା ସକ୍ରିୟ କରିଥାଏ। ସାଧାରଣତଃ ଗୋଡ଼ର ଗଣ୍ଠିବାତ ଦୂର ହୁଏ। ଏହାଦ୍ୱାରା ହୃଦାଘାତ, ମାନସିକ ଅବସାଦ, ପୃଥଳତା ପରି ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ। ଦୈନିକ ସାଇକେଲ ଚାଳନା ଅଭ୍ୟାସ କଲେ ମାଂସପେଶୀ ସୁଦୃଢ଼ ହୁଏ, ଅସ୍ଥି ମଜବୁତ ହୁଏ ଏବଂ ମନରେ ଏକ ଆନନ୍ଦ ଉତ୍ସାହ ଭରିଦିଏ। ବଜାର ଘାଟ କିମ୍ବା ପିଲାଙ୍କର ସ୍କୁଲ, କଲେଜ ଏବଂ ଚାକିରି କ୍ଷେତ୍ରକୁ ଯିବା ପାଇଁ ଏହା ଏକ ସହଜ, ସୁଲଭ ଏବଂ ସରଳ ଯାନ। ଏହା ଏକ ନିରାପଦ ମଧ୍ୟ। ବ୍ରିଟିଶ ମେଡିକାଲ ଆସୋସିଏସନର ଏକ ତଥ୍ୟଭିତ୍ତିକ ପ୍ରସଙ୍ଗ ହେଲା ସାଇକେଲ ଚାଳନା ଦ୍ୱାରା ନିଜର ସ୍ୱାସ୍ଥ୍ୟର ଉନ୍ନତି ସହ ଶରୀରର ଉଚ୍ଚ ରକ୍ତଚାପ ଓ ମାନସିକ ଚାପର ସନ୍ତୁଳନ ହେବା ସହ ପୃଥୁଳତା କମିଥାଏ। ଆଜିକାଲି ବିଭିନ୍ନ ଦେଶ ବିଦେଶରୁ ଭ୍ରମଣକାରୀମାନେ ସାଇକେଲ ଦ୍ୱାରା ହଜାର ହଜାର ମାଇଲ ଲମ୍ବା ଯାତ୍ରା କରି ଇତିହାସ ରଚିପାରୁଛନ୍ତି। ବଡ଼ ଆନନ୍ଦର କଥା, ଏବେ ଦେଖାଯାଉଛି ଆଧୁନିକ ଯୁବକ ଯୁବତୀମାନେ ବିଭିନ୍ନ ସହରରେ ସାଇକ୍ଲିଂ କ୍ଲବ ପ୍ରତିଷ୍ଠା କରି ଶରୀରକୁ ସୁସ୍ଥ ରଖିବାର ସଚେତନତା ପ୍ରୟାସ ଜାରି ରଖୁଛନ୍ତି। ଏହା ଯୁବ ସମାଜ ପାଇଁ ଏକ ଶୁଭ ସଂକେତ। ଚାଇନାର ପଦସ୍ଥ କର୍ମଚାରୀମାନେ ସାଇକେଲରେ ଅଫିସକୁ ଯିବା ଆସିବା କଲେ ସେମାନଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ତାଙ୍କ ସରକାର। ଆନ୍ତର୍ଜାତିକ ସ୍ତରରେ ଏହା ଏକ ମୁଖ୍ୟ କ୍ରୀଡ଼ାର ମାନ୍ୟତା ପାଇସାରିଛି। ଆମେରିକା ହେଉଛି ବିଶ୍ୱର ପ୍ରଥମ ସାଇକେଲ କ୍ରୀଡ଼ାର ହକଦାର। ଆଜିର ଏହି ବିଶ୍ୱ ସାଇକେଲ ଦିବସରେ ଆସନ୍ତୁ ସଂକଳ୍ପ ନେବା, ପ୍ରତ୍ୟହ ସାଇକେଲ ଚାଳନା କରି ଆମର ସୁନ୍ଦର ସ୍ୱାସ୍ଥ୍ୟ ଗଠନ କରିବା।
1: ଆମର ସ୍ୱାସ୍ଥ୍ୟରେ ଶୁଣିଥିଲେ ଆଲୋଚନା, ସାଇକେଲ ଚଳାନ୍ତୁ ସୁସ୍ଥ ରୁହନ୍ତୁ। ଆଲୋଚକ ଥିଲେ ବିଜୟ କୁମାର ପୃଷ୍ଟି।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଭେନେଜୁଏଲା କାର୍ଯ୍ୟକାରୀ ରାଷ୍ଟ୍ରପତିଙ୍କର ଆଜିଠାରୁ ଚାରିଦିନିଆ ଭାରତ ଗସ୍ତ ଆରମ୍ଭ ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି। ଜେଲ୍ରେ ଥାଇ ନିଶାଦ୍ରବ୍ୟ କାରବାର ନେଟୱାର୍କ ପରିଚାଳନା କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପଞ୍ଜାବ ହରିୟାଣା ହାଇକୋର୍ଟ ପ୍ରଦାନ କରିଥିବା ଜାମିନକୁ ଅଗ୍ରାହ୍ୟ କରି ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅଦାଲତ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ପୂର୍ବରୁ ସମାନ ଅପରାଧ ଅଭିଯୋଗରେ ମାମଲା ପଞ୍ଜିକୃତ ହୋଇଛି, ତେଣୁ ପୁନର୍ବାର ଜାମିନରେ ଆସି ସେହି ବ୍ୟକ୍ତି ପୁଣି ସମାନ ପ୍ରକାର ଅପରାଧ କରିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଦିଆଯାଇଛି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମନ୍ୱିତ ଜନଜାତି ବିକାଶ ସଂସ୍ଥା ଓ ପ୍ରକଳ୍ପଗୁଡ଼ିକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀଠାରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ଜନଜାତି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଦ୍ଘାଟନୀ ଅଭିଭାଷଣ ରଖିବାର କାର୍ଯ୍ୟସୂଚୀ ରହିଛି। ବର୍ତ୍ତମାନ ଦେଶବ୍ୟାପୀ ଜାରି ରହିଥିବା ଜନଜାତୀୟ ଗରିମା ଉତ୍ସବ 2026ର ଅଂଶସ୍ୱରୂପ ଏହି ସମ୍ମିଳନୀ ଆୟୋଜନ କରାଯାଉଛି। ଦେଶବ୍ୟାପୀ ଜନଜାତି ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକର କାର୍ଯ୍ୟଶୈଳୀକୁ ସୁଦୃଢ଼ କରିବା, ଶାସନ ବ୍ୟବସ୍ଥାରେ ସଂସ୍କାର ଆଣିବା ତଥା ଏ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଭିତ୍ତିକ ସେବା ଯୋଗାଇ ଦେବା ଆଦି ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ଏହି ଅବସରରେ ରାଷ୍ଟ୍ରପତି ଆଭାସୀ ଜରିଆରେ ବେଙ୍ଗାଲୁରୁସ୍ଥିତ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନରେ ଏକ ତାଲିମ ଫାବ୍କୁ ଉଦ୍ଘାଟନ କରିବେ। ଏହାଛଡ଼ା ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟଗୁଡ଼ିକରେ ସ୍ଥାପିତ 75 ମହାକାଶ ପରୀକ୍ଷାରଗାରକୁ ମଧ୍ୟ ରାଷ୍ଟ୍ରପତି ଆଜି ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ସମ୍ମିଳନୀରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧିମାନେ ଯୋଗଦେବେ। ବ୍ରିକ୍ସ ବିପର୍ଯ୍ୟୟ ବିପଦହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ପୁରୀରେ ଆରମ୍ଭ ହେବ। ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଆନ୍ତର୍ଜାତିକ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ବ୍ରାଜିଲ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, UAE ଏବଂ ଚୀନ ଆଦି ଦେଶର ପ୍ରତିନିଧିମାନେ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା, ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ କ୍ଷେତ୍ର

ଓଡ଼ିଶାର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ଉପରେ ବୈଠକରେ ଗୁରୁତ୍ୱାରୋପ କରାଯିବ। ଓଡ଼ିଶାରେ ବ୍ରିକ୍ସ ରାଷ୍ଟ୍ର ସମୂହକୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀର ଆୟୋଜନ ରାଜ୍ୟର ବିପର୍ଯ୍ୟୟ ପରିଚାଳନାରେ କ୍ଷେତ୍ରରେ ସଫଳତାକୁ ବିଶ୍ୱସ୍ତରରେ ଆହୁରି ସମୃଦ୍ଧ କରିବ ବୋଲି ଆଶା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନୀ ସମାବେଶରେ ଯୋଗଦେବେ ବୋଲି କାର୍ଯ୍ୟସୂଚୀ ରହିଛି। ସମ୍ମିଳନୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ବରିଷ୍ଠ ଆଇଏଏସ୍ ଅଧିକାରୀ ଲୋଖାଣ୍ଡେ ପ୍ରଶାନ୍ତ ସୀତାରାମଙ୍କୁ ସରକାର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତ କରିଛନ୍ତି। ଶ୍ରୀ ସୀତାରାମ ବର୍ତ୍ତମାନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ଦାୟିତ୍ୱ ତୁଲାଉଛନ୍ତି। ସିବିଏସ୍ଇର ବର୍ତ୍ତମାନର ଅଧ୍ୟକ୍ଷ ରାହୁଲ ସିଂଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ରୂପେ ବଦଳି କରାଯାଇଛି। ଏହାଛଡ଼ା ସରକାର ବରୁଣ ଭରଦ୍ୱାଜଙ୍କୁ ସିବିଏସ୍ଇର ନୂତନ ସଚିବ ରୂପେ ନିଯୁକ୍ତ ଦେଇଛନ୍ତି। ସେ ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ରୂପେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ପକ୍ଷରୁ ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ କରାଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇର ଅନ୍ସ୍କ୍ରିନ୍ ମାର୍କିଂ ଓଏସ୍ଏମ୍ ବ୍ୟବସ୍ଥାରେ ଅଭିଯୋଗ ହୋଇଥିବା ତ୍ରୁଟି ସମ୍ପର୍କରେ ତଦନ୍ତ କରିବା ଲାଗି କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। କ୍ଷମତା ନିର୍ମାଣ ଆୟୋଗର ଅଧ୍ୟକ୍ଷ ଏସ୍ ରାଧା ଚୌହାନ ଏହି ଏକକ କମିଟିର ମୁଖ୍ୟ ଅଛନ୍ତି। ଆଗାମୀ ଏକ ମାସ ମଧ୍ୟରେ କମିଟି ନିଜ ରିପୋର୍ଟ କେନ୍ଦ୍ର କାର୍ମିକ ଓ ତାଲିମ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ୱେଜ୍ ଆଜିଠାରୁ ଚାରିଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ତାଙ୍କ ସହିତ ଭେନେଜୁଏଲାର ବୈଦେଶିକ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଏବଂ ବିଜ୍ଞାନ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀମାନଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଆସିବେ। ଗତକାଲି ନୂଆଦିଲ୍ଲୀଠାରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଏହି ଗସ୍ତ ଅବସରରେ ଶ୍ରୀମତୀ ରୋଡ୍ରିଗ୍ୱେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିବେ। ବିଶେଷ କରି ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି, ଅକ୍ଷୟ ଶକ୍ତି, ସ୍ୱାସ୍ଥ୍ୟସେବା ଏବଂ ଔଷଧ ଆଦି କ୍ଷେତ୍ରରେ ସହଯୋଗକୁ ଅଧିକ ସଶକ୍ତ କରିବା ପ୍ରସଙ୍ଗ ଉପରେ ଏହି ବୈଠକରେ ଆଲୋଚନା କରାଯିବ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଭେନେଜୁଏଲାର ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପୁଞ୍ଜିନିବେଶ କରିଛନ୍ତି। ରାଷ୍ଟ୍ରପତି ରୋଡ୍ରିଗ୍ୱେଜ୍ଙ୍କର ଏହି ଗସ୍ତ ଅବସରରେ ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଭାଗିଦାରୀ ଏବଂ ଦ୍ୱିପକ୍ଷୀୟ ସମ୍ପର୍କ ଅଧିକ ସଶକ୍ତ ହୋଇପାରିବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। 2025 ମସିହା ପାଇଁ ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ନୂଆଦିଲ୍ଲୀରେ ପ୍ରଦାନ କରାଯିବ। ଏହି ଅବସରରେ ଆୟୋଜିତ ହେବାକୁ ଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପଞ୍ଚାୟତରାଜ ମନ୍ତ୍ରୀ ରାଜୀବ ରଞ୍ଜନ ସିଂ ଏହି ପୁରସ୍କାର ପ୍ରଦାନ କରିବେ। ଦେଶର 42 ପଞ୍ଚାୟତକୁ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ଦିଆଯିବ। ସମାରୋହରେ 34 ଗ୍ରାମ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଏବଂ 8 ପଞ୍ଚାୟତକୁ ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ପୁରସ୍କୃତ କରାଯିବ। ପୁରସ୍କାର ପାଇବାକୁ ଥିବା ପଞ୍ଚାୟତଗୁଡ଼ିକର ମୁଖ୍ୟମାନେ ସେମାନଙ୍କର ପଞ୍ଚାୟତର ସର୍ବୋତ୍ତମ କାର୍ଯ୍ୟ ବିଷୟରେ ସମାରୋହରେ ଉପସ୍ଥାପନ କରିବାର କାର୍ଯ୍ୟସୂଚୀ ରହିଛି। ଗୁଜରାଟର ସୁରତଠାରେ ଏକ ସଡ଼କ ଦୁର୍ଘଟଣାରେ 8 ମୃତ୍ୟୁ ହୋଇଛି। ଏହାଛଡ଼ା ଏହି ଦୁର୍ଘଟଣାରେ ଆହତ ହୋଇଥିବା 15 ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁରତର ବର୍ଦୋଲି ସହର ନିକଟରେ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର 2 ବସ୍ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁରତର ଏହି ଦୁର୍ଘଟଣାରେ 8 ଜୀବନହାନି ହୋଇଥିବାର ଦୁଃଖ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ତାଙ୍କ ଶୋକବାର୍ତ୍ତାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଉପରାଷ୍ଟ୍ରପତି ଏହି ବିପଦ ସମୟରେ ମୃତକଙ୍କ ପରିବାରବର୍ଗଙ୍କୁ ସାହସ ଶକ୍ତି ଦେବାକୁ ପ୍ରାର୍ଥନା କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଦୁର୍ଘଟଣାରେ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଦୁର୍ଘଟଣାସ୍ଥଳରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଇଛି। ଏହାଛଡ଼ା ମୃତକଙ୍କ ପରିବାରବର୍ଗ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଶ୍ରୀ ମୋଦି 2 ଲେଖାଏଁ ଏବଂ ଆହତଙ୍କ ଲାଗି 50,000 ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ଆକାଶମାର୍ଗରେ ଜର୍ମାନ ପଥ ଦେଇ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ଲାଗି ଆଜିଠାରୁ ଆଉ ଟ୍ରାନ୍ଜିଟ୍ ଭିସାର ଆବଶ୍ୟକତା ନାହିଁ।
ଜର୍ମାନ ସରକାରଙ୍କ ଏହି ନିଷ୍ପତ୍ତିକୁ ଭାରତ ସ୍ୱାଗତ କରିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଏହି ନୂତନ ବ୍ୟବସ୍ଥା ଦ୍ୱାରା ଭାରତ ଜର୍ମାନ ମଧ୍ୟରେ ଜନସମ୍ପର୍କ ଅଧିକ ସୁଦୃଢ଼ ହୋଇପାରିବ। ଜର୍ମାନର ଚାନ୍ସେଲର ଫେଡ୍ରିଚ୍ ମର୍ଜକର ଗତ ଜାନୁଆରୀ ମାସରେ ଭାରତ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ

0: ନରେନ୍ଦ୍ର ମୋଦିଙ୍କ ସହିତ ଆଲୋଚନା ପରେ ଏହି ଘୋଷଣା କରାଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଡକ୍ଟର ଖାଲିଲୁର ରହମାନ ମିଳିତ ଜାତିସଂଘ ସାଧାରଣ ସଭାର 81ତମ ଅଧିବେଶନର ସଭାପତି ଭାବେ ନିର୍ବାଚିତ ହୋଇଥିବାରୁ ତାଙ୍କର ଭାରତୀୟ ପ୍ରତିପକ୍ଷ ଡକ୍ଟର ଏସ୍ ଜୟଶଙ୍କର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର କହିଛନ୍ତି, ବିବିଧ କ୍ଷେତ୍ରରେ ଭାରତ ଓ ବାଂଲାଦେଶ ମଧ୍ୟରେ ଜାରି ରହିଥିବା ସହଯୋଗକୁ ଅଧିକ ସଶକ୍ତ କରାଯିବ। ଏଥିସହିତ ଦ୍ୱିପକ୍ଷୀୟ ଭାଗିଦାରୀ ପ୍ରାଥମିକତା କ୍ଷେତ୍ରଗୁଡ଼ିକୁ ଆଗେଇ ନେବା ଦିଗରେ ଡକ୍ଟର ରହମାନଙ୍କ ସହିତ ମିଳିତ ପ୍ରୟାସ କରିବା ଲାଗି ସେ ଆଗ୍ରହୀ ବୋଲି ଡକ୍ଟର ଜୟଶଙ୍କର କହିଛନ୍ତି। କ୍ରିକେଟ୍। ମହିଳା କ୍ରିକେଟରେ ଗତକାଲି ଟାଉନଟନ୍ଠାରେ ଅନୁଷ୍ଠିତ ତୃତୀୟ ତଥା ଚୂଡ଼ାନ୍ତ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 6 ପରାସ୍ତ କରିଛି। ଏଥିସହିତ ଏହି 3 ମ୍ୟାଚ୍ ବିଶିଷ୍ଟ ଟି ଟ୍ୱେଣ୍ଟି ସିରିଜ୍ରେ ଇଂଲଣ୍ଡ 2-1 ବିଜୟୀ ହୋଇଛି। ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ଭାରତୀୟ ମହିଳା ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 5 ହରାଇ 180 ରନ୍ କରିଥିଲେ। 181 ରନ୍ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ 18 ଓଭର ଓ 3 ବଲ୍ରେ 4 ହରାଇ 184 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡର ଆଲାଇସ୍ କ୍ୟାପ୍ସେ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନିଶାଦ୍ରବ୍ୟ ମାମଲାରେ ବ୍ୟକ୍ତିଗତ ସ୍ୱତନ୍ତ୍ରତା ତୁଳନାରେ ଦେଶର ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯିବ, କହିଲେ ସୁପ୍ରିମକୋର୍ଟ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେବାକୁ ଥିବା ସମନ୍ୱିତ ଜନଜାତି ବିକାଶ ଜାତୀୟ ସମ୍ମିଳନୀରେ ଉଦ୍ଘାଟନୀ ଅଭିଭାଷଣ ରଖିବେ ରାଷ୍ଟ୍ରପତି। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ ବୈଠକ ଆଜିଠାରୁ ଆରମ୍ଭ ହେବ ଓଡ଼ିଶାରେ। ଏବଂ 2025 ମସିହା ଜାତୀୟ ପଞ୍ଚାୟତ ପୁରସ୍କାର ଆଜି ପ୍ରଦାନ କରାଯିବ ନୂଆଦିଲ୍ଲୀରେ। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ରାଉରକେଲା, ଆପଣମାନେ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରକୁ। ବର୍ତ୍ତମାନ ଆସନ୍ତୁ ଶୁଣିବା ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ସୁଚିସ୍ମିତା ପ୍ରଧାନ। କାର୍ଯ୍ୟକ୍ରମ ଶୁଣିବା, କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
2: ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଖୁସି ଖବର, ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
3: ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
4: କଣ କହୁନୁ,
3: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
4: ଆଉ ଇଲେକ୍ଟ୍ରି ବିଲ୍,
3: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି PM ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।
5: ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 1,38,000 ଟଙ୍କା ପର୍ଯ୍ୟନ୍ତ ସବସିଡି ପାଇବେ। ଆଜି ହିଁ PM ସୂର୍ଯ୍ୟ ଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ।
6: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ SIR କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହା

ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣଙ୍କୁ ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମକୁ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ମୁଁ ସୁଚିସ୍ମିତା। ଶ୍ରୋତାବନ୍ଧୁ, ଆଜିର ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ କାର୍ଯ୍ୟକ୍ରମରେ ସ୍ଥାନ ପାଇଛି 90 ବର୍ଷରେ ଆକାଶବାଣୀ ସମ୍ପର୍କିତ ବାର୍ତ୍ତା, ବିଶ୍ୱ ପରିବେଶ ଦିବସ 2026 ସମ୍ପର୍କିତ ଆଲୋଚନା ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜାଣିବା କଥା।

0: ଯେମିତି ମୁଁ କହିପାରିବି ମୋ ମତ ଅନୁସାରେ ବୃକ୍ଷରୋପଣ ବନ ସଂରକ୍ଷଣ କରିବାକୁ ପଡ଼ିବ, ପ୍ଲାଷ୍ଟିକ ବ୍ୟବହାରକୁ କମାଇବାକୁ ପଡ଼ିବ, ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା କରିବାକୁ ପଡ଼ିବ, ଜଳ ସଂରକ୍ଷଣ କରିବାକୁ ପଡ଼ିବ, ଯେଉଁ ବର୍ଷା ଜଳ ଆସୁଛି ତାକୁ ସଞ୍ଚୟ କରିବାକୁ ପଡ଼ିବ। ଯେମିତି ଆମେ ଏବେ ସମସ୍ତେ ଯେଉଁ ଆମର ଫସିଲ୍ ଫୁଏଲ୍ ଯେଉଁଟା କହୁଛୁ ଆମେ, ଫସିଲ୍ ଫୁଏଲ୍ ଉପରେ ଡିପେଣ୍ଡେଣ୍ଟ ନ ହୋଇକି ଆମକୁ ସୌରଶକ୍ତି ହେଲା, ସୋଲାର ଏନର୍ଜି ହେଲା, କି ୱିଣ୍ଡ ଏନର୍ଜି ହେଲା, ଆମର ପବନ ଶକ୍ତି ଭଳି ନବୀକରଣ, ଯେଉଁଥିରେ କି ନବୀକରଣ ଯୋଗ୍ୟ ହୋଇପାରୁଥିବ, ଯେଉଁଟାକୁ ଆମେ କହୁଛୁ ରିନ୍ୟୁଏବଲ୍ ଏନର୍ଜି, ଯେମିତି ସୋଲାର ଏନର୍ଜି ଆଉ ଆମର ୱିଣ୍ଡ ଏନର୍ଜି, ସେଥିରେ କିଛି ଏନର୍ଜି ଲାଗୁନି କିନ୍ତୁ ସେଇଟା ରିନ୍ୟୁ ହେଇ ହେଇ ଯାଉଛି। ମାନେ ଆମ ପାଖରେ ସୋଲାର ଲାଇଟ୍ରେ କ'ଣ, ଆମେ ସୂର୍ଯ୍ୟଙ୍କର କିରଣକୁ ନେଇକି ଆମେ ଏନର୍ଜି କ୍ରିଏଟ୍ କରୁଛୁ, ତାଦ୍ୱାରା ଇଲେକ୍ଟ୍ରିସିଟି କ୍ରିଏଟ୍ କରୁଛୁ। ସେମିତି ପବନ ଯେଉଁ ବହୁଛି ଆମର କୋଷ୍ଟାଲ ଏରିଆ ଜୋନ୍ରେ, ସେଇଥିରେ ଆମେ ଯେଉଁ ପବନ ଶକ୍ତିର ମାଧ୍ୟମ ଲଗେଇକି ଆମେ ନବୀକରଣ ଯୋଗ୍ୟ ଶକ୍ତି ତାଠୁ ଆମେ ନେଇପାରିବା।
1: ଆଜ୍ଞା
0: ସେମିତି ଆମକୁ ଜୈବ ବିବିଧତା ଏବଂ ବନ୍ୟଜନ୍ତୁ ସଂରକ୍ଷଣ ବି କରିବାକୁ ପଡ଼ିବ, ଶକ୍ତିକୁ ସଞ୍ଚୟ କରିବାକୁ ପଡ଼ିବ। ଯେତିକି ଆମେ ଶକ୍ତି କଞ୍ଜପ୍ସନ୍ କରୁଛୁ ତାକୁ କେମିତି ଚେଷ୍ଟା କରିବା ତାକୁ ବହୁତ କମ୍ ଆକାରରେ ଆମେ ତାକୁ କଞ୍ଜ୍ୟୁମ୍ କରିପାରିବା। ଏବେ ତ ଆପଣମାନେ ସମସ୍ତେ ଶ୍ରୋତାବନ୍ଧୁମାନେ ଜାଣୁଥିବେ କି ଆମେ ଯେଉଁ ସମସ୍ତେ ଭୋଗୁଛୁ, କି ଆମର ଏବେ ଯେଉଁ ସିଏନ୍ଜି ଗ୍ୟାସ୍ କଥା କୁହନ୍ତୁ, କି ଆପଣଙ୍କର ପେଟ୍ରୋଲ କଥା କୁହନ୍ତୁ, କିମ୍ବା ଡିଜେଲ କଥା କୁହନ୍ତୁ, ସେଇଟା ଗୋଟେ ଗୋଟେ ଟାଇପ୍ର ଏନର୍ଜି, ସେଇ ଏନର୍ଜି ଆମକୁ ଏବେ ସଫିସିଏଣ୍ଟ ନାହିଁ, ଯେଉଁଟାକି ଆମକୁ କ'ଣ କହିବେ ଗ୍ଲୋବାଲ ଲେଭେଲରେ ବି ଆମର ଇକୋନୋମି ଉପରେ ଇମ୍ପାକ୍ଟ ପକାଉଛି, ଏବଂ
1: ଆଜ୍ଞା
0: ସେସବୁର ଆମକୁ ଦେଖିବାକୁ ପଡ଼ିବ ଆମେ ଏନର୍ଜି କେମିତି କମ୍ ୟୁଜ୍ କରିପାରିବା।
1: ଆଜ୍ଞା
0: ତାପରେ ପରିବେଶ ଅନୁକୂଳ ଜୀବନଶୈଳୀକୁ ପ୍ରୋତ୍ସାହନ ଦେବା, ତ ଏଇସବୁ ଯେଉଁ ଆମେ ଏବେ ଆଲୋଚନା କଲେ ସେସବୁ ଯଦି ଆମେ କିଛି କିଛି ଧ୍ୟାନ ଦେବା, ତାହେଲେ ଆମେ ଆମର ଯେଉଁ ଏ ବର୍ଷର ଥିମ୍ ଅଛି ଇନ୍ସପାୟାର୍ଡ ବାଇ ନେଚର ଫର କ୍ଲାଇମେଟ୍ ଫର ଆୱାର ଫ୍ୟୁଚର୍କୁ ଆମେ ତାକୁ ସାକାର କରିପାରିବା
1: ଆଜ୍ଞା
0: ଏବଂ ଏକ ସୁସ୍ଥ ପରିବେଶ ମଧ୍ୟ ସୃଷ୍ଟି କରିପାରିବା।
1: ସାର୍ ତେବେ କହିବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ବିଶ୍ୱ ପରିବେଶ ଦିବସ କେମିତି କ'ଣ ପାଳନ କରାଯାଉଛି, ଏଥିପାଇଁ କି କି କାର୍ଯ୍ୟକ୍ରମ କରାଯାଉଛି, ଆଉ କ'ଣ କ'ଣ ସବୁ ପଦକ୍ଷେପ ନିଆଯାଉଛି?
0: ଶ୍ରୋତାବନ୍ଧୁ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ଯେଉଁ ବିଶ୍ୱ ପରିବେଶ ଦିବସ 5 ତାରିଖରେ ଆମେ ସିଭିକ୍ ସେଣ୍ଟର ରାଉରକେଲାଟିରେ ଯେଉଁ ପାଳନ କରିବାକୁ ଯାଉଛୁ, ତା ପୂର୍ବରୁ ମୁଁ ଶ୍ରୋତାବନ୍ଧୁମାନଙ୍କୁ ଆପଣ ସମସ୍ତଙ୍କୁ ଗୋଟିଏ ଛୋଟ ନିମନ୍ତ୍ରଣ ଦେବାକୁ ଚାହିଁବି କି ଆମର 3 ତାରିଖ ଦିନ ଆମର ଗୋଟିଏ ସାଇକେଲ ରାଲି, ସଚେତନତା ରାଲି ଗୋଟିଏ ଆମେ କାର୍ଯ୍ୟକ୍ରମ କରୁଛୁ। ସେଇଥିରେ ଆମର ଯେଉଁ NGOs ମାନେ ଅଛନ୍ତି ରାଉରକେଲା ଏବଂ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର, ଏବଂ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟର ଯେଉଁ ସାଇକ୍ଲିଂ ଆସୋସିଏସନ୍ ମଧ୍ୟ ଅଛନ୍ତି, ସେମାନଙ୍କ ସହିତ ଆମେ ଗୋଟିଏ ରାଲି କରିବୁ, ଏବଂ ସେଇ ରାଲିରେ ସମସ୍ତ ନାଗରିକମାନଙ୍କୁ ତାଙ୍କୁ ଆମେ ଜଣେଇବୁ କି ଯେ ଆମର ଯେଉଁ ଏ ବର୍ଷର ଥିମ୍ ଅଛି ସେ ଥିମ୍କୁ ଆମେ କେମିତି ସାକାର କରିପାରିବା, ଏବଂ ଯାହାଫଳରେ କି ଆମର ରାଉରକେଲା ଆହୁରି ସବୁଜ ସୁନ୍ଦର ହୋଇପାରିବ। ଦ୍ୱିତୀୟରେ ଶ୍ରୋତାବନ୍ଧୁ, ତତ୍ସହିତ ଆମର ଆଜି ବୃକ୍ଷରୋପଣ କାର୍ଯ୍ୟକ୍ରମ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଏବଂ NTPC ସେଲ୍ ପାୱାର କମ୍ପାନୀ ଲିମିଟେଡ୍ର ତାଙ୍କର ସହାୟତାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ଗୋଟିଏ ପ୍ଲାଣ୍ଟେସନ୍ ଡ୍ରାଇଭ୍ ମଧ୍ୟ କରାଯାଉଛି, ଏବଂ ସେହି ପ୍ଲାଣ୍ଟେସନ୍ ଡ୍ରାଇଭ୍ରେ ଆମେ ସମସ୍ତ ସ୍କୁଲ ଚିଲଡ୍ରେନ୍ମାନଙ୍କୁ ମଧ୍ୟ ଡାକିଛୁ, ଅଫିସିଆଲ୍ସମାନଙ୍କୁ ଡାକିକି ବୃକ୍ଷରୋପଣ କାର୍ଯ୍ୟକ୍ରମ ଆହୁରି କେମିତି ବୃକ୍ଷରୋପଣ ହୋଇପାରିବ ରାଉରକେଲା ସହରରେ ତାକୁ ଆମେ କରାଯାଉଛୁ। ଏବଂ ତତ୍ସହିତ ଯେଉଁ ଆମର ନେକ୍ସଟ ଯେଉଁ ଅପକମିଂ ଜେନେରେସନ୍ ଅଛନ୍ତି, ଯେଉଁମାନେ ଅଛନ୍ତି ପରପିଢ଼ି, ତାଙ୍କ ଭିତରେ ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ଆମେ ଲାଷ୍ଟ 25 ତାରିଖ ମେ ମାସରେ ଆମେ ଗୋଟେ ସ୍କୁଲରେ ଗୋଟେ କମ୍ପିଟିସନ୍ ମଧ୍ୟ ରଖାଯାଇଥିଲା, ଯେଉଁଥିରେ କି ପାଖାପାଖି 1000 ପିଲାମାନେ ଯୋଗଦାନ କରିଥିଲେ ରାଉରକେଲା ଏବଂ ତାର ପାଖାପାଖି ଅଞ୍ଚଳରୁ ସମସ୍ତେ ଆସି ଡ୍ରଇଂ କମ୍ପିଟିସନ୍, ଇଲୋକେସନ୍ କମ୍ପିଟିସନ୍ ଏବଂ ଡିବେଟ୍ କମ୍ପିଟିସନ୍ ହୋଇଥିଲା, ଏବଂ ସେହି କମ୍ପିଟିସନ୍ ମାଧ୍ୟମରେ ମଧ୍ୟ ଆମେ ସମସ୍ତଙ୍କୁ ସ୍କୁଲ ପିଲାମାନେ କଲେଜ ପିଲାମାନଙ୍କୁ ତାଙ୍କୁ ସଚେତନ କରାଯାଇଥିଲା। ଏବଂ ତତ୍ସହିତ ଆଉ ଗୋଟେ ଆମର ଏନ୍ଭାରମେଣ୍ଟାଲ ସୋସାଇଟି ଅଛି ରାଉରକେଲାରେ, ଏବଂ ଏନ୍ଭାରମେଣ୍ଟାଲ ସୋସାଇଟି ମଧ୍ୟ ଗୋଟେ କାର୍ଯ୍ୟକ୍ରମ କାଲି ରଖିଛନ୍ତି ସେମାନେ, ସେମାନେ ବି ମଧ୍ୟ ଗୋଟେ ରାଲି ମାଧ୍ୟମରେ ସମସ୍ତ ଲୋକମାନଙ୍କୁ, ସମସ୍ତ ନାଗରିକମାନଙ୍କୁ ନେଇକି ସେମାନେ ଗୋଟେ ରାଲି କରିବେ, ଏବଂ ସେ ରାଲିରେ ସମସ୍ତଙ୍କୁ ସଚେତନ କରାଇବେ ଯେ ଆମେ କେଉଁ କେଉଁ ମାଧ୍ୟମରେ ଗଲେ ଆମର ଯେଉଁ ଏ ବର୍ଷର ଥିମ୍ ଅଛି ସେ ଥିମ୍କୁ ଆମେ ଦେଖିପାରିବା, ତାର ସୁଚାରୁ ରୂପରେ କେମିତି ସିଏ ସଫଳ ହେଇପାରିବ ସେ ଥିମ୍ଟା, ସେ ଅନୁସାରେ ମଧ୍ୟ ଗୋଟେ ସେମାନେ ସମସ୍ତଙ୍କୁ ଗୋଟେ ମେସେଜ୍ ଦେବେ।
1: ଆଜ୍ଞା,
0: ତ ଏହି କାର୍ଯ୍ୟକ୍ରମ ଗୁଡ଼ିକରେ ଆମେ ଭାବୁଛେ ପରିବେଶ ସୁରକ୍ଷା ପ୍ରତି ଲୋକଙ୍କର ଯେଉଁ ସକ୍ରିୟ ଭାଗିଦାରୀଟାକୁ ଆହୁରି ବୃଦ୍ଧି କରାଯାଇପାରିବ, ଏବଂ ଏସବୁ ବୃଦ୍ଧି କଲେ ଯାଇକି ଆମେ ସମସ୍ତେ ଏକ ସୁନ୍ଦର ରାଉରକେଲା, ସୁନ୍ଦର ସୁନ୍ଦରଗଡ଼ ଗୋଟେ କରିପାରିବା, ସୁନ୍ଦର ଓଡ଼ିଶା ମଧ୍ୟ ହେଇପାରିବ, ସେଇଭଳି ଆମେ ସୁନ୍ଦର ଗୋଟେ ପୃଥିବୀ ମଧ୍ୟ କରିପାରିବା।
1: ତେବେ ସାର୍, ଆପଣ ଯେମିତି କହିଲେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟାଳୟ ରାଉରକେଲା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ରଖିଛନ୍ତି, ଯେମିତି ଆଜି 3 ଜୁନ୍ରେ ସାଇକେଲ ପ୍ରତିଯୋଗିତା ରଖିଛନ୍ତି, ତାପରେ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଡ୍ରଇଂ ପ୍ରତିଯୋଗିତା, ତା ସହିତ ଏଲୋକେସନ୍ ବା ବକ୍ତୃତା ପ୍ରତିଯୋଗିତାମାନ ସବୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ରଖିଛନ୍ତି, ଯାହାଦ୍ୱାରା ସେମାନେ ପରିବେଶ ସମ୍ପର୍କରେ ସଚେତନ ହେବେ ଏବଂ ସେ

0: ସମ୍ପର୍କରେ ଅଧିକ କିଛି ଜାଣିବେ, ତେବେ ସାର୍ ଏଇଠି କହିବେ ପରିବେଶ ପ୍ରଦୂଷଣର କାରଣ କ'ଣ, ଏହାକୁ କିପରି ଭାବରେ ନିୟନ୍ତ୍ରଣ କରାଯାଇପାରିବ?
1: ଶ୍ରୋତାବନ୍ଧୁ, ପରିବେଶ ପ୍ରଦୂଷଣ ଗୋଟେ ଗ୍ଲୋବାଲ୍, ମୁଁ ତ କହିବି ଏହାର କାରଣ ନିରାକରଣ କହିବା ପୂର୍ବରୁ କହିବି କି ପରିବେଶ ପ୍ରଦୂଷଣ ଏକ ଗ୍ଲୋବାଲ୍ ସମସ୍ୟା। ତାକୁ ଆମେ ଜଣେ କୌଣସି ଗୋଟେ ସ୍ତରରେ, କୌଣସି ଗୋଟେ ବିଭାଗ କିମ୍ବା କୌଣସି ଗୋଟେ ରାଜ୍ୟ କିମ୍ବା କୌଣସି ଗୋଟେ ଡିଷ୍ଟ୍ରିକ୍ଟ ତାକୁ କରିପାରିବ ନାହିଁ। କାହିଁକିନା ପରିବେଶ ପ୍ରଦୂଷଣର କୌଣସି ସୀମା ନାହିଁ, କୌଣସି ବାଉଣ୍ଡ୍ରି ନାହିଁ ତା'ର। ଯେମିତି ଆପଣମାନେ ଜାଣିଥିବେ ଆମର ଯେଉଁ ଦିଲ୍ଲୀରେ ଯେଉଁ ଆମର ଏୟାର ପଲ୍ୟୁସନ୍ ବଢ଼ିଯାଉଛି, ତ ଦିଲ୍ଲୀ ଏୟାର ପଲ୍ୟୁସନ୍ ପାଇଁ ସେଇଟା ଆମର ଦିଲ୍ଲୀର ପ୍ରୋବ୍ଲେମ୍ ନୁହଁ, ସେଟା କି ଇଣ୍ଡିଆର ପ୍ରୋବ୍ଲେମ୍ ନୁହଁ, ସେଇଟା ଗୋଟେ ଗ୍ଲୋବାଲ୍ ପ୍ରୋବ୍ଲେମ୍। ଏବଂ ଯେଉଁ ଦିଲ୍ଲୀରେ ଯେଉଁ ପଲ୍ୟୁସନ୍ ହେଉଛି, ଆମେ ତାକୁ କାହାକୁ ଦାୟୀ କରିବା, ଗୋଟେ ପର୍ଟିକୁଲାର ଇଣ୍ଡିଭିଜୁଆଲ୍ ଡିପାର୍ଟମେଣ୍ଟକୁ କି କାହାକୁ ଗୋଟେ ଦାୟୀ କରିବା, ସେଇଟା ମୋ ପର୍ସନାଲ୍ ଓପିନିଅନ୍ରେ ସେଇଟା ଯୁକ୍ତିଯୁକ୍ତ ହେଉନାହିଁ। କାହିଁକିନା ତା'ର ବହୁତ ରିଜନ୍ ରହିଛି, ଯେଉଁ ବୈଜ୍ଞାନିକମାନେ ଯେଉଁ ଆଲୋଚନା କରୁଛନ୍ତି, ତା'ର ଜୋଗ୍ରାଫିକାଲ୍ ରିଜନ୍ ବି ରହୁଛି। କାହିଁକିନା ଯେଉଁ ବାୟୁ ପ୍ରଦୂଷଣ ଯଦି କହିବା ଆମେ, ବାୟୁ ପ୍ରଦୂଷଣ ଆପଣଙ୍କର ବାୟୁର କୌଣସି ସୀମା ନାହିଁ, ବାୟୁର କୌଣସି ଗୋଟେ ପେରିଫେରି ନାହିଁ, ବାୟୁର କୌଣସି ଗୋଟେ ଜାଗା ନାହିଁ। ସେ ବାୟୁ ହୁଏତ ବାଂଲାଦେଶରୁ ବି ଆସିପାରେ, ସେ ବାୟୁ ହୁଏତ ସେ ପାକିସ୍ତାନରୁ ବି ଆସିଥାଇପାରେ, ଏବଂ ସେ ବାୟୁରେ କ'ଣ ଅଛି ଆମେ ଜାଣିନାହୁଁ। ସେ ବାୟୁ ଯଦି ଆମ ପାଖକୁ ଆସିଲା, ତ ଆମେ ବି ସେଥିରେ ଯଦି ତାକୁ ଆମେ ନିଶ୍ୱାସ ପ୍ରଶ୍ୱାସ ନେବା, ଦେନ୍ ଆମେ ବି ସେଥିରେ ଏଫେକ୍ଟେଡ୍ ହେବା। ତ ସେଇଥିପାଇଁ ପରିବେଶ ପ୍ରଦୂଷଣର କୌଣସି ସୀମା, କୌଣସି ବାଉଣ୍ଡ୍ରି ନାହିଁ, କିନ୍ତୁ ତା'ର କିଛି କାରଣ ଅଛି, କିଛି କାରଣ ଯୋଗୁଁ ହିଁ ସେସବୁ ଜିନିଷ ହେଉଛି। ଯଦି କାରଣକୁ ଆସିବା ଆମେ, ଯେମିତି ଆମର ପ୍ରମୁଖ କାରଣ ଯଦି କହିବା ଆମେ, ଶିଳ୍ପ ଓ ଯାନବାହନର ଯେଉଁ ଧୂଆଁ ବାହାରୁଛି, ଆପଣମାନେ ସମସ୍ତେ ଜାଣିଛୁ ଇଣ୍ଡିଆ ଗୋଟେ ଆମର ଡେଭଲପିଂ କଣ୍ଟ୍ରି, ଏବଂ ଡେଭଲପିଂ କଣ୍ଟ୍ରିରେ ଇଣ୍ଡଷ୍ଟ୍ରିଜ୍ ଉପରେ ଆମେ ଫୋକସ୍ କରୁଛୁ, ମାଇନିଂ ଇଣ୍ଡଷ୍ଟ୍ରିଜ୍ ଉପରେ ଫୋକସ୍ କରୁଛୁ। ତ ଏସବୁ ଜିନିଷ ଗୁଡ଼ାକୁ ଆମେ ତାକୁ ଯେଉଁ କରୁଛୁ, ସେଇ ଫଳରେ ବି ଆମର ବାୟୁ ଏବଂ ଜଳ ପ୍ରଦୂଷଣ ହେଉଛି। ତାପରେ ଆମେ ଯଦି ଯିବା, ଆମେ କାରଣ ଯଦି ଆନାଲାଇଜ୍ କରିବା, ଆମେ ଦେଖିବା ଆମର ଅନ୍ସାଇଣ୍ଟିଫିକ୍ ମାନେ ଅବୈଜ୍ଞାନିକ ହିସାବରେ ଆମେ ବର୍ଜ୍ୟବସ୍ତୁକୁ ପରିଚାଳନା କରୁଛୁ। ସବୁ ଆମର ଯେଉଁ ପୌରପାଳିକା କୁହନ୍ତୁ କି ଆମର କର୍ପୋରେସନ୍ସ ଗୁଡ଼ା କୁହନ୍ତୁ, ସମସ୍ତେ କର୍ପୋରେସନ୍ କିମ୍ବା ପୌରପାଳିକାରେ ଠିକ୍ସେ ବର୍ଜ୍ୟବସ୍ତୁକୁ ପରିଚାଳନା କରିପାରୁନାହୁଁ। ଆପଣ ସମସ୍ତେ ଜାଣିଥିବେ ଆଗରୁ ଆମର ରାଉରକେଲା କଥାକୁ ଯଦି କହିବା, ରାଉରକେଲାରେ ଗୋଟେ ଆମର ବହୁତ ବଡ଼ ଗୋଟେ ଡମ୍ ଥିଲା, ଛେଣ୍ଡ ବିପିଓଟି ପାଖରେ ଗୋଟେ ଡମ୍ ଥିଲା, ଆଉ ଗୋଟେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ଅଂଶରେ ବି ଡମ୍ପ ଏବେ ବି ଅଛି। କିନ୍ତୁ ତା'ର ପରିଚାଳନା କରିବା ପାଇଁ କିଛି ଗୁଡ଼ାଏ ଷ୍ଟେପ୍ସ ହେଇଛି, ଆଉ କିଛି ଗୁଡ଼ାଏ ଷ୍ଟେପ୍ସ ରହିଯାଇଛି। ତ ଏଇସବୁ ଜିନିଷ ପ୍ରମୁଖ କାରଣ ହେଉଛି ଆମର ଯେଉଁ ପରିବେଶ ପ୍ରଦୂଷଣର। ଆଉ ବିଶେଷ କରି ତ ଏବେ ଆମେ ସମସ୍ତେ ଜାଣିଛେ ପ୍ଲାଷ୍ଟିକ୍ ପ୍ରଦୂଷଣ, ଯେଉଁଟା ଆମେ ସମସ୍ତେ ଜାଣିସାରିଲେଣି କି ଯେ ମାନେ ଏବେ ଯେତିକି ନବଜାତ ଶିଶୁ ହେଉଛନ୍ତି, ୟୁନିପରେ ସେମାନେ ଯେଉଁ ପାଣି ପିଉଛନ୍ତି, ସେମାନେ ଯେଉଁ ଏୟାର୍ ବି ନେଉଛନ୍ତି, ସେଥିରେ ବି ମାଇକ୍ରୋ ପ୍ଲାଷ୍ଟିକ୍ସ ଯାଉଛି। ଏବଂ ଏଇଟା ବହୁତ ଗୁଡ଼ିଏ ଷ୍ଟଡିଜ୍ରୁ ବି ଆମର କନ୍କ୍ଲୁଜନ୍ ବାହାରିଛି କି ଆମେ ଯେତିକି ପାଣି ପିଉଛୁ ବାହାର ପାଣିରେ, ସେଥିରେ ମାଇକ୍ରୋ ପ୍ଲାଷ୍ଟିକ୍ସ ରହୁଛି, ଏବଂ ସେଇଟା ଆମକୁ ବଡ଼ିକୁ ଏଫେକ୍ଟେଡ୍ କରୁଛି। ତ ପ୍ଲାଷ୍ଟିକ୍ ପ୍ରଦୂଷଣ ବି ଗୋଟେ ବଡ଼ କାରଣ ପରିବେଶ ପ୍ରଦୂଷଣ ପାଇଁ। ତାପରେ ଡିଫରେଷ୍ଟ୍ରେସନ୍, ଯେଉଁ ବଣ କାଟୁଛୁ ଆମେ, ତା ପାଇଁ ବି ଗୋଟେ ବଡ଼ କାରଣ ସେଇଟା। ତାପରେ ଜଳାଶୟ ନଦୀରେ ବର୍ଜ୍ୟ ଜଳ ନିଷ୍କାସନ, ମାନେ ଆମେ ଯେଉଁ ଯେତିକି ଆମର ପୋଖରୀ ଅଛି କିମ୍ବା ଆମର ନଦୀ ଅଛି, ସବୁ ନଦୀ, ଗଙ୍ଗା କଥା କୁହନ୍ତୁ, ଯମୁନା କଥା କୁହନ୍ତୁ, ଇଭିନ୍ ଓଡ଼ିଶାରେ ଆମ ବ୍ରାହ୍ମଣୀ କଥା କୁହନ୍ତୁ କି ମହାନଦୀ କଥା କୁହନ୍ତୁ, ଅତ୍ୟଧିକ ନଦୀ ତା'ର ପ୍ରଦୂଷଣ ଉପରେ ଗଲାଣି। କାହିଁକିନା କିଛି ଆମେ ସେଥିରେ ୱେଷ୍ଟ ୱାଟର ସେଥିରେ ଆମେ ଡିସ୍ଚାର୍ଜ କରୁଛୁ। ସେ ୱେଷ୍ଟ ୱାଟର ହୁଏତ ଆମର ମ୍ୟୁନିସିପାଲିଟିର ମାନେ ପୌରପାଳିକାର ହେଇଥାଇପାରେ କି ଇଣ୍ଡଷ୍ଟ୍ରି ହେଇଥାଇପାରେ, କିମ୍ବା ଆଉ କିଛି ଆକ୍ଟିଭିଟିଜ୍ ଯୋଗୁଁ ବି ଯେଉଁ ବାହାରୁଛି ୱାଟର ଗୁଡ଼ା, ତାକୁ ସେଇଥିରେ ବି ଆମେ ଡିସ୍ଚାର୍ଜ ହେବା ଫଳରେ ବି ନଦୀ ଜଳ ପ୍ରଦୂଷଣ ହେଉଛି। ତାପରେ ଏବେ ଯେମିତି ଆମେ ଆଲୋଚନା କରୁଥିଲେ ଯେଉଁ ଫସିଲ୍ ଫୁଏଲ୍, ଜୀବାଶ୍ମ ଇନ୍ଧନର ଯେଉଁ ତାକୁ ଆମେ ୟୁଜ୍ କରୁଛୁ, ଯେମିତି ଏବେ ଯେତିକି ଆମର ତାପଜ ଜନିତ ବିଦ୍ୟୁତ କେନ୍ଦ୍ର ଅଛି, ଥର୍ମାଲ୍ ପାୱାର୍ ପ୍ଲାଣ୍ଟସ୍ରେ ଆମେ କୋଇଲାକୁ ଜାଳୁଛୁ, କୋଇଲା ଜାଳିବା ଫଳରେ ତାହାର ବି ଯଦି ଅଧିକା କୋଇଲା ଆମେ ୟୁଜ୍ କରିବା, ଅଧିକା ପାୱାର୍ ଜେନେରେସନ୍ କରିବା, ତାହାର ବି ଇମ୍ପାକ୍ଟ ପକାଇବ ଆମର ଏୟାର ଉପରେ ଏବଂ ୱାଟର ଉପରେ। ତ ଏଇଭଳିଆ ଆମର ବହୁତ କାରଣ ଅଛି ପରିବେଶ ପ୍ରଦୂଷଣର।
0: ସାର୍, ଆପଣ ଯେମିତି ପରିବେଶ ପ୍ରଦୂଷଣର ବିଭିନ୍ନ କାରଣ ସବୁ କହିଲେ, ତେବେ ଏହାକୁ କିପରି ଭାବରେ ନିୟନ୍ତ୍ରଣ କରାଯାଇପାରିବ?
1: ଶ୍ରୋତାବନ୍ଧୁ, ଯେମିତି ଆମେ ଆଲୋଚନା କଲେ କି ଶିଳ୍ପ ଏବଂ ଯାନବାହନର ନିର୍ଗତ ଧୂଆଁ, ଶିଳ୍ପ ପାଇଁ ଆମକୁ ଅତ୍ୟାଧୁନିକ ବେଷ୍ଟ ଏଭେଲେବୁଲ୍ ଟେକ୍ନୋଲୋଜି ଆମ ପାଖରେ ଯେଉଁଟା ଅଛି, ସେଇ ଟେକ୍ନୋଲୋଜିର ଯନ୍ତ୍ରପାତିକୁ, ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ରପାତିକୁ ବ୍ୟବହାର କରିବାକୁ ପଡ଼ିବ। ଏବଂ ଯେଉଁ ଯାନବାହନ ବି ଆମର ଯେଉଁ କଣ୍ଟ୍ରିବ୍ୟୁସନ୍ ରହୁଛି ପଲ୍ୟୁସନ୍ ପାଇଁ, ଏୟାର ପଲ୍ୟୁସନ୍ ପାଇଁ, ତାକୁ ଆମେ ଏବେ ଆମର ରାଜ୍ୟ ସରକାର ହୁଅନ୍ତୁ, କେନ୍ଦ୍ର ସରକାର ହୁଅନ୍ତୁ, ଯେଉଁ ଇଭି ଭେହିକିଲ୍ସର ଯେଉଁ ସ୍କିମ୍ ଆଣିଛନ୍ତି, ସେଇ ଇଭି ଭେହିକିଲ୍ସରେ ହିଁ ଆପଣମାନେ ଗମନାଗମନ କରନ୍ତୁ, ପବ୍ଲିକ୍ ଟ୍ରାନ୍ସପୋର୍ଟ କରନ୍ତୁ, କିମ୍ବା କେବେ ଅଫିସ୍ରେ ବି ଆପଣ ଯଦି ଗାଡ଼ି ଅଛି ଆପଣଙ୍କ ପାଖରେ, ଇଭି ଭେହିକିଲ୍ସର ପରଚେଜ୍ କରିକି ଆପଣ ଯଦି କୁଆଡ଼େ ଯଦି ଟୁର୍ ଜବ୍ ରହୁଛି, ତାହେଲେ ଇଭି ଭେହିକିଲ୍ସ ଆପଣ ଅଫିସ୍ରେ ବି ନିୟୋଜିତ କରନ୍ତୁ। ଏବଂ ଏବେ ତ ଆମ ରାଉରକେଲା ସହର ପାଇଁ 100ଟା ରାଜ୍ୟ ସରକାର ବସ୍ ଦେବା ପାଇଁ ଯୋଜନା କରିଛନ୍ତି ଏବଂ ସେଇଟା କିଛି ଦିନ

0: ଏବଂ ଗ୍ରୀନ୍ ଏନର୍ଜି ଯେତିକି ଅଛି ଆମ ପାଖରେ ଏବେ ତ ଆମର ହାଇଡ୍ରୋଜେନ୍ ଗ୍ୟାସ୍କୁ ୟୁଜ୍ କରିକି ମଧ୍ୟ ଆମେ ଏବେ ଷ୍ଟିଲ୍ ଟେକ୍ନୋଲୋଜି ଷ୍ଟିଲ୍ ବନେଇବା ଟେକ୍ନୋଲୋଜି ମାନେ ଆସିଗଲାଣି। ତାପରେ ଏସବୁ ଜିନିଷର ଆମେ ଯଦି ବ୍ୟବହାର କରିବା ମାନେ ଆମେ ପ୍ରଦୂଷଣର ମାତ୍ରାକୁ ଆହୁରି କମେଇ ପାରିବା। ଏବଂ ମାନେ ଏଜ୍ ଏ ଆମେ ପରିବେଶ ଭିତ୍ତି ହିସାବରେ ଆମେ ଏବେ ଯେଉଁ ଆକ୍ସନ୍ ବି ନେଇଛୁ ବହୁତ ଗୁଡ଼ିଏ ଇଣ୍ଡଷ୍ଟ୍ରିଜ୍ ମାନଙ୍କ ପାଇଁ ଯେଉଁମାନେ ଭାଇଲେସନ୍ କରୁଛନ୍ତି ତାଙ୍କୁ ବହୁତ କଡ଼ାକଡ଼ି ନିୟମ ବି କରାଯାଇଛି ଏବଂ କଡ଼ାକଡ଼ି ନିୟମଟାକୁ ଆହୁରି କଡ଼ାକଡ଼ି କରାଯିବ ଆଗାମୀ ଦିନରେ ଯଦି ସେଇଟା ପ୍ରଦୂଷଣ ଯଦି କଣ୍ଟ୍ରୋଲ ନ ହୋଇପାରିବ। ଏବଂ ଏବଂ ଲାଷ୍ଟ ବଟ୍ ନଟ୍ ଦ ଲିଷ୍ଟ ଯଦି କହିବା ଆମେ ସଚେତନତା ବି ଆମକୁ ଜରୁରୀ ଅଛି କାହିଁକିନା ଯେ ଆମେ ଗୋଟେ ଡେଭଲପିଂ ନେସନ୍ସ ହିସାବରେ ଯାଉଛୁ ଏବଂ ଡେଭଲପିଂ ନେସନ୍ସରେ ଡେଭଲପ୍ ତ କରିବା ଏଟ୍ ଦ ସେମ୍ ଟାଇମ୍ ଆମେ ଯେଉଁ ଦୁଇଟା ଜିନିଷକୁ ଗୋଟେ କଏନ୍ରେ ଯଦି ଦେଖିବା ଇଣ୍ଡଷ୍ଟ୍ରି ଆଉ ଆମର ଏନ୍ଭାରମେଣ୍ଟ ଦୁଇଟା ଏକ ଟୁ ସାଇଡ୍ସ ଅଫ୍ କଏନ୍ ଯେଉଁ ଅଛି ସେଇଟାକୁ କେମିତି ପ୍ୟାରାଲେଲି ଚାଲିବ ସେଇଟା ବି ଆମକୁ ଦେଖିବା ଏବଂ ସେଇଟା କେବେ ଚାଲିବ ଯେବେ ସମସ୍ତେ ଆୱେର୍ ହେବା ଇଣ୍ଡଷ୍ଟ୍ରି ଯେଉଁମାନେ ଚଲାଉଛନ୍ତି ମାଇନିଂ ଯେଉଁମାନେ ଚଲାଉଛନ୍ତି ନାଗରିକମାନେ ଅଛନ୍ତି ସବୁ ପିଢ଼ିର ଲୋକମାନେ ଯଦି ସଚେତନ ହେବେ ତାହେଲେ ଯାଇକି ଆମେ ଆମର ପରିବେଶ ଜନିତ ସମସ୍ୟାକୁ କମେଇ ପାରିବା।
1: ତେବେ ସାର୍, ପରିବେଶର ସୁରକ୍ଷା ଆମେ କିପରି ଭାବରେ କରିପାରିବା, ଏଥିପାଇଁ ସଚେତନତା ସହଭାଗିତାର ଆବଶ୍ୟକତା କେତେ ରହିଛି?
0: ଶ୍ରୋତାବନ୍ଧୁ, ପରିବେଶ ସୁରକ୍ଷା କେବଳ ସରକାର କିମ୍ବା କୌଣସି ସଂସ୍ଥାର ଦାୟିତ୍ୱ ନୁହଁ, ଏହା ପ୍ରତ୍ୟେକ ନାଗରିକଙ୍କ ମଧ୍ୟ କର୍ତ୍ତବ୍ୟ। ଆମେ ଗଛ ଲଗାଇବା, ସେଗୁଡ଼ାକର କେୟାର, ପ୍ରପର୍ କେୟାର ନେବା, ଇଲେକ୍ଟ୍ରିସିଟି ୱାଟର୍ର ଅପଚୟକୁ ରୋକିବା ଏବଂ ଯେଉଁ ଆମେ ଯେମିତି ସରକାରଙ୍କ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଯେଉଁ ଗାଇଡ଼ଲାଇନ୍ସ ଅଛି ଏକକ ବିଭୃତ ପ୍ଲାଷ୍ଟିକକୁ ବର୍ଜନ କରିବା, ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକକୁ ୟୁଜ୍ କରିବାର ନାହିଁ। ସେମିତି ପରିବେଶ ଅନୁକୂଳ ସାମଗ୍ରୀ ବି ମଧ୍ୟ ବ୍ୟବହାର କରିବା, ମାନେ ଆମେ ଯେଉଁଠି ରହୁଛେ ଆମ ଅଫିସ୍ ଆମ ଘର ଆମ ସରାଉଣ୍ଡିଂସରେ କେମିତି ସ୍ୱଚ୍ଛତା ହୋଇପାରିବ ଏବଂ ଆମେ ଯଦି ଆୱେର୍ ଅଛୁ କିଛି ପରିବେଶ ଜନିତ ସମସ୍ୟାକୁ ନେଇକି ଆମ ପଡ଼ୋଶୀମାନଙ୍କୁ କିମ୍ବା ଆମ ଅଫିସ୍ରେ କଲିଗ୍ମାନଙ୍କୁ କିମ୍ବା ଆମ ଭାଇ ମାନେ ଯେତିକି ଅଛନ୍ତି ନାଗରିକମାନେ ତାଙ୍କୁ ମଧ୍ୟ ସଚେତନ କରିବା କି ଏମିତି ଏମିତି ସବୁ ରିଜନ୍ ହେଉଛି। ଯେମିତି ଏବେ ଆପଣ ଏଇ ଯେଉଁ ଦେଖୁଥିବେ ଯେଉଁ ଏଲନିନୋ ନା ସମସ୍ତେ ଏବେ ଶୁଣିଲେ ଯେଉଁ ହେଲା, ସେଥିରେ ଯେଉଁ ଟେମ୍ପରେଚର୍ ରାଇଜ୍ ହେଲା ବିଗତ ଲାଷ୍ଟ ସପ୍ତାହ ମଧ୍ୟରେ ତା 15 ଦିନ ପୂର୍ବରୁ ସମସ୍ତେ ଯେଉଁ ପାଇଲେ ସେଇଟା ଗୋଟେ ରିଜନ୍ ହୋଇପାରେ ଆମର ଯେଉଁ ଜଳବାୟୁ ନିୟନ୍ତ୍ରଣରେ ରହୁନି ସେଥିପାଇଁ ଏସବୁ ଜିନିଷ ହେଉଛି,
1: ଅତ୍ୟଧିକ ଖରାଟା ଅତ୍ୟଧିକ ତାପମାତ୍ରା ବୃଦ୍ଧି ପାଉଛି।
0: ଆଜ୍ଞା, ତ ସେସବୁ ଜିନିଷ ଆମକୁ ସଚେତନ କରିବାକୁ ପଡ଼ିବ ଏବଂ ସେହି ସଚେତନରେ ଆମକୁ ସମସ୍ତଙ୍କୁ ସାମିଲ କରିବାକୁ ପଡ଼ିବ। ଏବଂ ସଚେତନତା ଏବଂ ସହଭାଗିତା ଯଦି ନ ହେବ ପରିବେଶର ଯେଉଁ ଏଇ ଯେଉଁ ଆନ୍ଦୋଳନ ଆମେ ଷ୍ଟାର୍ଟ କରିଛୁ ବିଗତ କିଛି ଦିନ ବିଗତ କିଛି ବର୍ଷ ହେଲାଣି, ଏହା କେବେ ସଫଳ ହୋଇପାରିବ ନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ସକ୍ରିୟ ଭୂମିକା ଅତ୍ୟନ୍ତ ଜରୁରୀ ଅଛି।
1: ତେବେ ସାର୍, ଆମର ଆଲୋଚନା ଶେଷ କରିବା, ଆଲୋଚନା ଶେଷରେ ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ଶ୍ରୋତାଙ୍କୁ ଆପଣ କ'ଣ ବାର୍ତ୍ତା ଦେବାକୁ ଚାହିଁବେ?
0: ଶ୍ରୋତାବନ୍ଧୁ, ବିଶ୍ୱ ପରିବେଶ ଦିବସ ଅବସରରେ ମୁଁ ସମସ୍ତ ନାଗରିକଙ୍କୁ ଅନୁରୋଧ କରୁଛି ଯେ ପରିବେଶ ସୁରକ୍ଷାକୁ କେବଳ ସରକାରୀ କାର୍ଯ୍ୟକ୍ରମ ଭାବେ ନ ଦେଖି ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରନ୍ତୁ। ସ୍ୱଚ୍ଛ ବାୟୁ, ନିର୍ମଳ ଜଳ, ସୁସ୍ଥ ପରିବେଶ ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ଏବଂ ଏହାର ସୁରକ୍ଷା ଆମର ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଶି ପ୍ରଦୂଷଣ ନିୟନ୍ତ୍ରଣ, ବୃକ୍ଷରୋପଣ, ଜଳ ସଂରକ୍ଷଣ, ପ୍ଲାଷ୍ଟିକ୍ ବର୍ଜନ ଓ ବର୍ଜ୍ୟବସ୍ତୁର ବୈଜ୍ଞାନିକ ପରିଚାଳନା ଦିଗରେ ସକ୍ରିୟ ଭୂମିକା ନେବା। ପରିବେଶ ସୁରକ୍ଷା ପାଇଁ ଆଇନ ଯେତିକି ଆବଶ୍ୟକ, ସଚେତନତା ଓ ଜନସହଭାଗିତା ତାଠୁ ଅଧିକ ଆବଶ୍ୟକ। ଆମର ଆଜିର ଦାୟିତ୍ୱପୂର୍ଣ୍ଣ ପଦକ୍ଷେପ ଆଗାମୀ ପିଢ଼ି ପାଇଁ ଏକ ସୁରକ୍ଷିତ, ସବୁଜ ଓ ସୁସ୍ଥ ପୃଥିବୀ ଗଢ଼ିବ। ଆସନ୍ତୁ ଏହି ବିଶ୍ୱ ପରିବେଶ ଦିବସରେ ଆମେ ସମସ୍ତେ ଶପଥ ନେବା, ପ୍ରକୃତିର ସୁରକ୍ଷା ଆମର ଏକ ଛୋଟ ଏବଂ ପ୍ରଭାବଶାଳୀ ସମାପନୀର ଗୋଟେ ଛୋଟ ବାକ୍ୟ ମୁଁ ଶ୍ରୋତାବନ୍ଧୁମାନଙ୍କୁ କହିବାକୁ ଚାହିଁବି। ପରିବେଶର ସୁରକ୍ଷା ହିଁ ମାନବିକତାର ସୁରକ୍ଷା। ଆଜିର ଏହି ଛୋଟ ପଦକ୍ଷେପ ଆସନ୍ତାକାଲିର ବଡ଼ ପରିବର୍ତ୍ତନ।
1: ତେବେ ସାର୍, ଯାହା ହଉ, ଆପଣ ଆପଣଙ୍କ କାର୍ଯ୍ୟବ୍ୟସ୍ତତା ଭିତରୁ କିଛି ସମୟ ଦେଇ ଆଜିର ଆଲୋଚନାରେ ଅଂଶଗ୍ରହଣ କରିଛନ୍ତି ଏବଂ ପରିବେଶର ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ଆପଣ ବହୁତ ଭଲ ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆକାଶବାଣୀ ରାଉରକେଲା ତରଫରୁ ତଥା ଆମର କାର୍ଯ୍ୟକ୍ରମ ସ୍ୱଚ୍ଛ ପରିବେଶ ସୁସ୍ଥ ଜୀବନ ତରଫରୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ।
0: ଧନ୍ୟବାଦ, ନମସ୍କାର।
1: ନମସ୍କାର।

ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ସମାଚାର ପ୍ରଭାତ ପରେ ପରେ ଶୁଣିପାରିବେ ମର୍ଣ୍ଣିଂ ନ୍ୟୁଜ୍।

0: ବିଶେଷ ସୂଚନା ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ କରନ୍ତୁ ଏଇ ଟେଲିଫୋନ ନମ୍ବରକୁ 8249809672। ନମ୍ବରଟି ଆଉଥରେ କହିଦେଉଛି 8249809672। ସୂଚନାଟି ଏତିକିରେ ଶେଷ ହେଲା।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 May 2026 28 June 2026 ପର୍ଯ୍ୟନ୍ତ ବୁଥ୍ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। अधिक सूचना पाई वोटर हेल्पलाइन नंबर 1950 को कॉल करंतु किंबा वोटर सर्विस पोर्टल किंबा ईसीआई नेट आप रे बुके कॉल विथ बीएलओ सुविधा रो उपयोग करंतु। मुख्य निर्वाचन अधिकारी ओडिसा के द्वारा जनहित रे जारी।
0: सुगम संगीत कार्यक्रम रो परवर्ती गीत सुश्री संगीत महापात्र एवं चितरंजन जेनांको कंठरे प्रफुल्ल करंग रचना रु।

0: ଶେଷ ହେଲା ସୁଗମ ସଙ୍ଗୀତ। ଆକାଶବାଣୀ ରାଉରକେଲା ବର୍ତ୍ତମାନ ଆସନ୍ତୁ ଶୁଣିବା ବଣପାହାଡ଼ର ଗୀତ। ଏହି କ୍ରମରେ ଆଜି ରହିଛି କିଷାନ ଗୀତ, ପରିବେଷଣ କରିଛନ୍ତି ସୁବନ କିଷାନ ଏବଂ ସାଥୀ। ସାଥୀ କଳାକାରମାନେ ହେଲେ ସୁକ୍ମଣି କିଷାନ, ବାଙ୍କା କିଷାନ, ମଦନ କିଷାନ, ସୁନକା କିଷାନ, ଉପାସୀ କିଷାନ, ହୃଦାନନ୍ଦ କିଷାନ, ଲିଟି କିଷାନ, ଦଶରଥ କିଷାନ ଏବଂ ଖାଟୁ କିଷାନ। କାର୍ଯ୍ୟକ୍ରମ ଶୁଣିବା କିନ୍ତୁ ତା ପୂର୍ବରୁ ଏହି ବିଜ୍ଞାପନ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଓଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକେ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।
2: ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 1,38,000 ପର୍ଯ୍ୟନ୍ତ ସବସିଡି ବି ମିଳିବ,
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା।

ଶେଷ ହେଲା ବଣ ପାହାଡ଼ର ଗୀତ। ଏହି କ୍ରମରେ ଆଜି ଆପଣମାନେ ଶୁଣିଲେ କିଷାନ ଗୀତ, ପରିବେଷଣ କରିଥିଲେ ସୁବନ କିଷାନ ଏବଂ ସାଥୀ। ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ବିବିଧ ଭାରତୀ।

ଆକାଶବାଣୀ ରାଉରକେଲା, ଏତେବେଳ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ 10:30। ଆରମ୍ଭ କରୁଛୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତ କୁମାର ସାନୁଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଆଶିକୀ।

ପରବର୍ତ୍ତୀ ଗୀତ ଅଲକା ୟାଗ୍ନିକ ଏବଂ ମହମ୍ମଦ ଅଜିଜ୍ଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଆଦମୀ ଖିଲୋନା ହେ।

ପରବର୍ତ୍ତୀ ଗୀତ ସମୀରଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ସୋନୁ ନିଗମ, କୁନାଲ ଗଞ୍ଜିଗୋପାଳ ଏବଂ ଆକୃତି କାକରଙ୍କ କଣ୍ଠରେ ଚଳଚ୍ଚିତ୍ର ଚୁପ୍ ଚୁପ୍ କେ।

ପରବର୍ତ୍ତୀ ଗୀତ ରାହତ ଫତେହ ଅଲ୍ଲୀ ଖାନ୍ ଏବଂ ଶ୍ରେୟ ଘୋଷାଲଙ୍କ କଣ୍ଠରେ ସବିର ଅହମ୍ମଦଙ୍କ ରଚନାରୁ ହିମେଶ ରେଶମିଆଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ବଡିଗାର୍ଡ଼।

ପରବର୍ତ୍ତୀ ଗୀତ କିଶୋର କୁମାରଙ୍କ କଣ୍ଠରେ, ଗୁଲଜାରଙ୍କ ରଚନାରୁ ରାହୁଲ ଦେବ ବର୍ମାଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର ଗୋଲମାଲ।

0: ଅଙ୍ଗଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।
1: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ବିଦ୍ୟୁତ୍ ବିଲ୍ ହ୍ରାସ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ କରିପାରିବେ। ଏହା ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଇବେ। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା। ଏହି ଯୋଜନାର ଲକ୍ଷ୍ୟ ବିଦ୍ୟୁତ୍ ବିଲ୍ ସହିତ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳକୁ ହ୍ରାସ କରିବା, ସୋଲାର ସ୍ଥାପନ କରିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ବିପ୍ଳବ ଆଣିବା। ସବୁଜ ଶକ୍ତି ଉତ୍ପାଦନକୁ ପ୍ରାଥମିକତା ଦେଉଛନ୍ତି ସରକାର। ଆଜି ହିଁ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆବେଦନ କରନ୍ତୁ, ନିଜ ଛାତରେ ସୌର ପ୍ୟାନେଲ ଲଗାନ୍ତୁ ଏବଂ 138,000 ଟଙ୍କା ପର୍ଯ୍ୟନ୍ତ ସବ୍ସିଡି ପାଆନ୍ତୁ।
2: ଶୁଣ ଶୁଣ ଶୁଣ, ଗାଁ ହେଉ ଅବା ସହର, ଓଡ଼ିଶାବାସୀଙ୍କ ପାଇଁ ଖୁସିର ଖବର।
3: କଣ କହୁନୁ,
2: ଛାତରେ ସୋଲାର ପ୍ୟାନେଲ ଲାଗିବ, 138,000 ପର୍ଯ୍ୟନ୍ତ ସବସିଡି ବି ମିଳିବ।
3: ଆଉ ଇଲେକ୍ଟ୍ରି ବିଲ୍,
2: ବିଦ୍ୟୁତ୍ ବିଲ୍ ସଞ୍ଚୟର ନୂଆ ସମ୍ଭାବନା ଆଣିଛି ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା।
4: ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଖୁସି ଖବର। ଆଜ୍ଞା ହଁ, SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, Sector 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
5: ସିନେ ସଙ୍ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କୁମାର ସାନୁ ଏବଂ ସାଧନା ସରକାରଙ୍କ କଣ୍ଠରେ ସମୀରଙ୍କ ରଚନାରୁ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଚଳଚ୍ଚିତ୍ର ଦିୱାନା।

ପରବର୍ତ୍ତୀ ଗୀତ ହେମା ସର୍ଦେଶାଇ ଏବଂ ସୋନୁ ନିଗମଙ୍କ କଣ୍ଠରେ, ସମୀରଙ୍କ ରଚନାରୁ ଆଦେଶ ଶ୍ରୀବାସ୍ତବଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଚଳଚ୍ଚିତ୍ର କୁଆଁରା।

ଶେଷ ହେଲା ସିନେ ସଙ୍ଗୀତ। ଆକାଶବାଣୀ ରାଉରକେଲା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି 102.6 FM ଆକାଶବାଣୀ କେନ୍ଦ୍ରରୁ।

0: ଆକାଶବାଣୀ ରାଉରକେଲା ପରବର୍ତ୍ତୀ କାର୍ଯ୍ୟକ୍ରମ ବିବିଧ ଭାରତୀ।
1: सदाबहार नगमे।

ଆକାଶବାଣୀ ରାଉରକେଲା ଏତେବେଳେ ଯାଏ ଆପଣମାନେ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ। ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ଦିନ 12 ଆରମ୍ଭ କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ NCERT ଉମଙ୍ଗର 1298 ଭାଗ।

ସୌର କ୍ଷମତା ସ୍ଥାପନ କରାଯାଇପାରିଛି, ଫଳରେ ଦେଶର 50% ଅଣଜୀବାଶ୍ମ ଇନ୍ଧନ କ୍ଷମତା ଲକ୍ଷ୍ୟ ପୂରଣ କରାଯାଇପାରିଛି। ଏହା ମଧ୍ୟ ଜାତୀୟ ଶକ୍ତି ଉତ୍ପାଦନରେ ଉଲ୍ଲେଖନୀୟ ଅଂଶଗ୍ରହଣ କରିଛି। ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଫଳରେ 40 ଲକ୍ଷରୁ ଉର୍ଦ୍ଧ୍ୱ ପରିବାରର ଜୀବନଶୈଳୀରେ ପରିବର୍ତ୍ତନ ଆସିପାରିଛି। ସେମାନେ ଛାତ ଉପରେ ସୋଲାର ୟୁନିଟ୍ ସ୍ଥାପନ କରି ମାଗଣା ବିଜୁଳି ବ୍ୟବହାର କରୁଛନ୍ତି। ସୌରଶକ୍ତିର ସଫଳତା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ କହିଛନ୍ତି, ଦେଶର ସୌର ଅଭିବୃଦ୍ଧି ବିଶ୍ୱରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱକ୍ରମେ ଭାରତର ସ୍ୱଚ୍ଛ ଶକ୍ତି ରୂପାନ୍ତରଣ ତ୍ୱରାନ୍ୱିତ ହୋଇପାରିଛି ଏବଂ ଶକ୍ତି ସୁରକ୍ଷା ସୁଦୃଢ଼ ହୋଇଛି, ଫଳରେ ପୁନଃ ନବୀକରଣ ଶକ୍ତି ସୃଷ୍ଟି ଦିଗରେ ଭାରତ ବିଶ୍ୱରେ ନେତୃତ୍ୱ ନେଇପାରିଛି। ସୁପ୍ରିମକୋର୍ଟ ଆରାବଳୀ ପର୍ବତ ଶ୍ରେଣୀର ପରିଭାଷା ଏବଂ ସୀମା ସମ୍ବନ୍ଧରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ରିପୋର୍ଟର ସମୀକ୍ଷା କରିବା ଲାଗି ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛନ୍ତି। ଭାରତୀୟ ଜଙ୍ଗଲ ଗବେଷଣା ଏବଂ ଶିକ୍ଷା ପରିଷଦର ମହାନିର୍ଦ୍ଦେଶକ କାଞ୍ଚନ ଦେବୀଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ଚଳିତ ବର୍ଷ ଅଗଷ୍ଟ 31 ସୁଦ୍ଧା ଏହି ସଂକ୍ରାନ୍ତୀୟ ରିପୋର୍ଟ ଦାଖଲ କରିବା ଲାଗି କମିଟିକୁ ନିର୍ଦ୍ଦେଶ ଦିଆଯାଇଛି। ଆରାବଳୀ ପର୍ବତ ଶ୍ରେଣୀର ସୁରକ୍ଷା ସଂକ୍ରାନ୍ତରେ ନିରପେକ୍ଷ ଏବଂ ବିଜ୍ଞାନଗତ ଆକଳନ କରିବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ କୁହାଯାଇଛି, ପ୍ରାୟ 40,000 ଛାତ୍ରଛାତ୍ରୀ ସଫଳତାର ସହ ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଛନ୍ତି। କୌଣସି ପ୍ରତିବନ୍ଧକ ବିନା ସେମାନଙ୍କର ଆବେଦନ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ପୁସ୍ତିକାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ଖୋଲା ହୋଇଛି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସିବିଏସ୍ଇ ପକ୍ଷରୁ କୁହାଯାଇଛି, ଏସ୍ବିଆଇ, କାନାଡ଼ା ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା ଏବଂ ଇଣ୍ଡିଆନ୍ ବ୍ୟାଙ୍କ ମାଧ୍ୟମରେ ପେମେଣ୍ଟ ଦେଣନେଣ ବ୍ୟବସ୍ଥା କରାଯାଇଛି। ସେହିପରି ୟୁପିଆଇ, ନେଟ୍ ବ୍ୟାଙ୍କିଂ, କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ମାଧ୍ୟମରେ ମଧ୍ୟ ଅନ୍ଲାଇନ୍ ପେମେଣ୍ଟ ବ୍ୟବସ୍ଥା କରିପାରିବେ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କର୍ଣ୍ଣାଟକ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ବେଙ୍ଗାଲୁରୁଠାରେ ଅପରାହ୍ନରେ 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ। ପାଖାପାଖି 10 ବିଧାୟକ ମଧ୍ୟ ଆଜି ମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ, ଜାତୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାଡ୍ଗେ, କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ, ରଣଦୀପ ସିଂ ସୂର୍ଯ୍ୟେୱାଲା ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ମାଲବୀୟ ନଗରସ୍ଥିତ ଏକ ହୋଟେଲରେ ଆଜି ସକାଳେ ଅଗ୍ନିକାଣ୍ଡ ଘଟି 21 ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀ ଅଗ୍ନିଶମ ସେବା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 15 ଅଗ୍ନି ନିର୍ବାପକ ଦଳ ଘଟଣାସ୍ଥଳକୁ ଯାଇ ନିଆଁକୁ ନିୟନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ପ୍ରଭାବିତ ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ୍ ପାଣ୍ଠିରୁ 2,00,000 ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ସେହିପରି ଆହତମାନଙ୍କୁ 50,000 ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ମଧ୍ୟ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ରାଜ୍ୟ ସରକାର ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିବା କହିଛନ୍ତି। ଦୁର୍ଘଟଣାରେ ଆହତ ଲୋକମାନଙ୍କୁ ସମସ୍ତ ପ୍ରକାର ଚିକିତ୍ସା ସହାୟତା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ୍ ତଥା ଲେଖକ ବିଭିଏସ୍ ଆୟରଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଆୟର ଜଣେ ନିର୍ଭୀକ ଦେଶପ୍ରେମୀ ଏବଂ ଭାରତର ସ୍ୱାଧୀନତା ସଂଗ୍ରାମ ଦିଗରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଥିଲେ। ସେ ତାଙ୍କର ଲେଖା ଏବଂ ଅନୁବାଦ ଜରିଆରେ ତାମିଲ ସାହିତ୍ୟକୁ ସମୃଦ୍ଧ କରିଥିଲେ। ତାଙ୍କର ସାହସ, ବୁଦ୍ଧିମତା ଏବଂ ଜାତି ପ୍ରତି ପ୍ରତିବଦ୍ଧତା ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ରାଧାକୃଷ୍ଣନ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ଶାସକ ଦଳ ତୃଣମୂଳ କଂଗ୍ରେସରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଟିଏମ୍ସିର ବହିଷ୍କୃତ ବିଧାୟକ ରୀତାବ୍ରତ ବାନାର୍ଜୀ ଦାବି କରିଛନ୍ତି, ତାଙ୍କ ପ୍ରତି 60 ବିଧାୟକଙ୍କ ସମର୍ଥନ ରହିଛି। ସେ ବାଚସ୍ପତି ରଥୀନ୍ଦ୍ର ବୋଷଙ୍କୁ ଲେଖି ତାଙ୍କର ପ୍ରକୃତ ଟିଏମ୍ସି ବୋଲି କହିଛନ୍ତି। ଅନ୍ୟପକ୍ଷରେ ଟିଏମ୍ସି ଦଳର ନେତା ଭାବେ ଶୋଭନ ଦେବ ଚଟ୍ଟୋପାଧ୍ୟାୟଙ୍କୁ ଘୋଷଣା କରିଛି। ସେହିପରି ଅସୀମା ପାତ୍ର ଏବଂ ନୟନା ବନ୍ଦୋପାଧ୍ୟାୟଙ୍କୁ ଉପନେତା ଏବଂ ଫିରହାଦ ହାକିମ୍ଙ୍କୁ ମୁଖ୍ୟ ହୁଇପ୍ ଭାବେ ଘୋଷଣା କରିଛି। ଆଜି ହେଉଛି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ, ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ଆରମ୍ଭ ହେଲା ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା, ସମୀକ୍ଷା କଲେ ବିଭାଗୀୟ ସଚିବ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ପ୍ରଦାନ କରାଯିବ ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନାର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାଇକେଲ ଦିବସ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହେଉଛି। ଏଥିରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ବ୍ରିକ୍ସ ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ପ୍ରଥମ ଦିନରେ ଆଜି 6 ବୈଷୟିକ ଅଧିବେଶନରେ ଆଲୋଚନା ନେଇ କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଉଦ୍ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ସମ୍ମିଳନୀ ସମ୍ପର୍କରେ କହିଛନ୍ତି,
1: ପୋଲିସ ଆରେଞ୍ଜମେଣ୍ଟ କଡ଼ାକଡ଼ି କରାହେଇଛି, ଏହା ସହିତ ମାଜିଷ୍ଟ୍ରେଟ ଡିପ୍ଲୟମେଣ୍ଟ, ହେଲ୍ଥ ଟିମ୍, ଏନ୍ଡିଏମ୍ଏ ଏବଂ ଓଏସ୍ଡିଏମ୍ଏ ମଧ୍ୟ ତାଙ୍କର ଅଧିକାରୀ ବୃନ୍ଦ ସବୁ ଆସିକି ଅଛନ୍ତି। କୋଣାର୍କ ଭିଜିଟ୍ ଅଛି ଏବଂ ତାପରେ ସେଟା ଲାଇଭ୍ ଡେମୋ ଅଛି ଡିଜାଷ୍ଟର ରେସ୍ପନ୍ସର ମେକାନିଜମ୍ର।
0: ସବୁଜ ଉଦ୍ୟାନକୁ ଗତିଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱର ପୋଖରୀପୁଡ଼ ସ୍ଥିତ କ୍ରୁଟ୍ ଡିପୋରେ ଏକ ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ ଏବଂ ରିଫିଲିଂ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଏହି ପ୍ରକଳ୍ପ ପାଇଁ ମୋଟ 53,55,00,000 ଟଙ୍କାର ପୁଞ୍ଜି ବିନିଯୋଗ ନେଇ ଆକଳନ କରାଯାଇଛି। ନୂତନ ଏବଂ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ ମାଧ୍ୟମରେ ଜାତୀୟ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅଧୀନରେ 19,52,00,000 ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅବଶିଷ୍ଟ ଅର୍ଥ ଅଂଶଗ୍ରହଣକାରୀଙ୍କ ଅଂଶଧନ ଓ ରାଜ୍ୟ ସରକାରଙ୍କ ସହାୟତା ମାଧ୍ୟମରେ ଭରଣା କରାଯିବାକୁ ପ୍ରସ୍ତାବ ରହିଛି। ରାଜ୍ୟରେ ସ୍ଥାୟୀ ସହରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଗ୍ରୀନ୍ ହାଇଡ୍ରୋଜେନ୍ ତଥା ସବୁଜ ଉଦ୍ୟାନ ଗତିଶୀଳତା ପ୍ରକଳ୍ପ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ବୈଠକରୁ ଏହା ଜଣାପଡ଼ିଛି। ଏହି ପ୍ରକଳ୍ପ ମାଧ୍ୟମରେ ଦୈନିକ ପ୍ରାୟ 260 ଗ୍ରୀନ୍ ହାଇଡ୍ରୋଜେନ୍ ଉତ୍ପାଦନ କରାଯିବା ସହ ଦୈନିକ 600 ପର୍ଯ୍ୟନ୍ତ ବସ୍ ଚଳାଇବାକୁ ଲକ୍ଷ୍ୟ ରଖାଯାଇଛି, ଫଳରେ ବାର୍ଷିକ ପ୍ରାୟ 900 ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ପାଇବ। କ୍ରୁଟ୍, ଏନ୍ଟିପିସି ଏବଂ ଗ୍ରିଡ୍କୋର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଓଡ଼ିଶାରେ ହାଇଡ୍ରୋଜେନ୍ ଚାଳିତ ସାଧାରଣ ପରିବହନ ବ୍ୟବସ୍ଥାର ପ୍ରଚଳନ ସହ ରାଜ୍ୟର ପ୍ରଥମ ଗ୍ରୀନ୍ ହାଇଡ୍ରୋଜେନ୍ ବ୍ୟବସ୍ଥା ପ୍ରତିଷ୍ଠା କରିବା। ଏହି ଅଭିନବ ପ୍ରୟାସ କେନ୍ଦ୍ର ସରକାରଙ୍କ ନ୍ୟାସନାଲ୍ ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଅନୁରୂପ ହୋଇଥିବାବେଳେ ଏହା ଦେଶର ନେଟ୍ ଜିରୋ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ହାସଲ ସହିତ ସ୍ୱଦେଶୀ ସ୍ୱଚ୍ଛ ଇନ୍ଧନ ପ୍ରଯୁକ୍ତିରୁ ପ୍ରୋତ୍ସାହିତ କରିବାରେ ବିଶେଷ ସହାୟକ ହେବ। ଏନ୍ଟିପିସି, ଗ୍ରିଡ୍କୋ ଏବଂ କ୍ରୁଟ୍ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ତ୍ରିପାକ୍ଷିକ ବୁଝାମଣାପତ୍ର ପରଠାରୁ ହୋଇଥିବା ଅଗ୍ରଗତିର ସମୀକ୍ଷା ମଧ୍ୟ କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏକ ପାଇଲଟ ପ୍ରକଳ୍ପ ଭାବେ 3 ହାଇଡ୍ରୋଜେନ୍ ଫୁଏଲ୍ ସେଲ୍ ଇଲେକ୍ଟ୍ରିକ୍ ବସ୍ ପ୍ରଚଳନ କରାଯିବାର ଯୋଜନା ରହିଛି। କ୍ରୁଟ୍ର ରାଜଧାନୀ ଆଞ୍ଚଳିକ ପରିସୀମାକୁ ଦୃଷ୍ଟିରେ ରଖାଯାଇ ପ୍ରସ୍ତାବିତ ରୁଟ୍ ଏବଂ ସେବା ଶୈଳୀର କାର୍ଯ୍ୟ ସମୀକ୍ଷା କରାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ଏହି ବସ୍ ସେବାକୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ପୁରୀ, କୋଣାର୍କ କରିଡର ମଧ୍ୟରେ କାର୍ଯ୍ୟକ୍ଷମ କରିବାକୁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ପୁନଃ ମୂଲ୍ୟାୟନ ପାଇଁ ଆରମ୍ଭ ହୋଇଥିବା ପୋର୍ଟାଲରେ ଏପର୍ଯ୍ୟନ୍ତ 40,000 ଛାତ୍ରଛାତ୍ରୀ ସଫଳତାର ସହ ଆବେଦନ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତର ଖାତାର ସ୍କାନ୍ କପି ପ୍ରଦାନ ଏବଂ ପୁନଃ ମୂଲ୍ୟାୟନ ପାଇଁ ଏକ ନୂତନ ପୋର୍ଟାଲ ଖୋଲାଯାଇଛି। ଏଥିଲାଗି ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ଦେୟ ପ୍ରଦାନ ବ୍ୟବସ୍ଥା କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଉଛି। ଏଥିଲାଗି ଓଡ଼ିଶାକୁ 5 ବର୍ଗରେ ମନୋନୀତ କରାଯାଇଛି। ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ ବିକାଶ ପୁରସ୍କାର ବର୍ଗରେ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅଧୀନ पोटलामपुर ग्राम पंचायत सुस्थ ग्राम पंचायत भाबे देशरे जुग्म तृतीय स्थान अधिकार करिछि। एही पंचायत को 25 लाख टंकार अर्थराशि प्रदान करा जिवो। पर्याप्त जल उपलब्ध ग्राम पंचायत वर्ग रे केन्दुझर जिला चंपुआ ब्लॉक रो पडुआ ग्राम पंचायत सर्वभारतीय स्तर रे तृतीय स्थान अधिकार करिछि। स्वच्छ और सबुज ग्राम पंचायत वर्ग रे सुंदरगढ़ जिला लाठीकटा ब्लॉक रो हाथीबंदा ग्राम पंचायत देश रे जुग्म भावे द्वितीय स्थान अधिकार करिछि। सेहिपरि सामाजिक भावे सुरक्षित और सामाजिक न्यायसंगत ग्राम पंचायत वर्ग रे गंजाम जिला पुलसरा ब्लॉक रो मंदार ग्राम पंचायत देश रे जुग्म द्वितीय स्थान अधिकार करिछि। नानाजी देशमुख सर्वोत्तम पंचायत सतत विकास पुरस्कार वर्ग रे गंजाम जिला परिषद देश रे द्वितीय स्थान अधिकार करिछि। कटक आज एमएसएमई गुड़िकाई जरूरकालीन क्रेडिट लाइन ग्यारंटी योजना ईसीएलजीएस 5.0 संपर्कित एक सचेतनता कार्यक्रम अनुषित हो योजन एमएसएमई यूनिट गुड़िकाई स्वल्पकालीन आर्थिक आह्वानगुड़ी दूर करने निजुक्ति सुरक्षा सुनिश्चित करने और शिल्प कार्यकलापर निरंतरता बजाय रखे सहायक हो। यह जरिया पुंजीर वृद्धि सह सूक्ष्म क्षुद्र एवं मध्यम उद्योगगुड़िक वर्तमान आर्थिक आह्वान वर्धित खर्च एवं बजार अनिश्चितता दूर करिपारे सहायक हे। यह मध्यम निजुक्ति सृष्टि एवं व्यावसायिक कार्यकलापर दीर्घस्थायित्व बजाय रखे सहायक होगा सह राज्यर शिल्प और आर्थिक विकास त्वरान्वित हो सरकार पक्षर कह। ज्येष्ठ मलमास तृतीया तिथि आज पूरी श्रीमंदिर महाप्रभु बनकलागी नीति अनुष्ठित हो। महाप्रभु श्रृंगार गुप्त नीति आज सन्ध्या 6:00 राति 10:00 पर्यंत सर्वसाधारण दर्शन बंद रही श्रीमंदिर प्रशासन पक्ष सूचना दी जाए। अपराह्नरे द्वितीय भोगमंडप नीति शेष हो महाप्रभु बनकलागी नीति आरंभ हो। दत्त महापात्र सेवक मैंने ठाकुर श्रीमुख श्रृंगार करने गर्भगृह को प्रवेश करेंगे। बनकलागी हिंगु हरिताल शंख केशर कर्पूर कईंथ अठा कस्तूरी एवं कला आदि व्यवहार कर महाप्रभु नीति द्वारा श्रीअंगर श्रीवृद्धि घटी थाए। शारीरिक और मानसिक स्वास्थ्य रक्षा एवं परिवेश संरक्षण निमन्ते साइकिल चालना को प्रोत्साहित करने उद्देश्य आज विश्व साइकिल दिवस पालन करा। सुस्थ जीवनशैली एवं प्रदूषणमुक्त परिवेश विकास रे साइकिल चालनार गुरुत्वपूर्ण भूमिका रही। जातिसंघ साधारण परिषद 2018 मसीह प्रतिवर्ष जून 3 तारीख को विश्व साइकिल दिवस रूपे पालन करने निमन्ते निष्पत्ति चलित वर्षर बार्ता रही सबुज भविष्य साइकिल चलाइबा। साइकिल गमनागमन और परिवहन क्षेत्र में सबुठारु पुरुणा एवं जरूरी माध्यम भाव में परिगणित हो आसुछि। भद्रठारे विश्व साइकिल दिवस पालित हो 16 नंबर जातीय राजपथ नळांग आदमपुरु युव साइकिल आरोही माने जाई भद्रक जिलापाल कार्यालय में पहुंचे। साइकिल चलाइले प्रत्येक व्यक्ति सुस्थ और निरोग जीवन जापन कर बार्ता नहीं साइकिल आरोही माने सहर परिक्रमा करते। नवरंगपुर जिलापा कार्यालय में रबि धान संग्रह प्रक्रिया निमन्ते एक बैठक अनुष्ठित होई। अणधान जमीर पंजीकरण में संपृक्त लैंप्स गुड़िक विरोध में आवश्यक कार्यानुष्ठान ग्रहण करने विभाग अधिकारी जिलापा निर्देश देते। योग्य पंजीकृत चाषी धान क्रय करने गुरुत्व दि जाए। धान कि समय जदि कौन चाषी असाधु उपाय धान मंडी को आणती से विरोध में कार्यानुष्ठान बैठक जमापड़ी। अतिरिक्त जिलापा प्रमोद कुमार पुष्टि जिला मुख्य कृषि अधिकारी समेत विभाग अधिकारी बैठक में उपस्थित थे। नुआपड़ा जिला सदर ब्लॉक अंतर्गत सालिया ग्राम पंचायत रे सालिया सेवाश्रम रे जिला आईन सेवा प्राधिकरण आनुकूल रे आईन सचेतनता शिविर अनुष्ठित होई जाई छे। एथिरे नालसा देयमुक्त हेल्पलाइन नंबर 15100 जातीय आईन सेवा प्राधिकरण पोर्टाल रे पोक्सो आईन अधिनियम उपरे आलोचना होई छे। पानीपाग दक्षिण पश्चिम मौसुमी वायु आसंता केरल स्पर्श करने नहीं भारतीय पानीपाग विभाग आकलन करपाग विभाग सूचना अनुसार एलनीनो प्रभाव मौसुमी वायुर अग्रगति मंथर रही। पानीपाग विभाग महानिर्देशक डॉ मृत्युंजय महापात्र कहते एलनीनोर प्रभाव में मौसुमी जनित वर्षा कम होपे जून रु सेप्टेम्बर मस मध्य वर्षा कम होवार संभावना रही।
2: दक्षिण ओडिशा एवं केन्द्रीय ओडिशा रे सामान्य किंवा सामान्य रु अधिक वर्षा होवार संभावना रही। जून रु सेप्टेम्बर मस कथा पूर्वानुमान बर्तन करूँ पर पुणी पूर्वानुमान दिज्व प्रत्येक मस भित्र जी वर्षा होता है भारत वर्ष से ताठू कम वर्षा हे ताक बिलो नर्माल कैटेगोरी कहु परिमाणात्मक भाव में 90% वर्षा होवार संभावना रही।
0: आसंता 24 घंटा मध्यरे बिजुली घड़घड़ी सह वर्षा हेबा नै प्राय समस्त जिल्ला को पानीपाग केंद्र पक्षरु सतर्क सूचना जारी करा जाय छे मुख्य संवाद पुनी थरे विपर्य परिचालना विपद ह्रास नै पुरी रे आरंभ हेला ब्रिक्स राष्ट्र समूह बैठक भुवनेश्वर रे प्रतिष्ठा हेबो प्रथम ग्रीन हाइड्रोजन व्यवस्था समीक्षा कले विभागीय सचिव पंचायतराज मंत्रालय पक्षरु आज प्रदान करा जिवो जातीय पंचायत पुरस्कार एवं सबुज भविष्यत पई साइकिल चालनार वार्ता नै आज पालन करा जाउछि विश्व साइकिल दिवस आंचलिक संवाद वर्तमान पई थिके परवर्ती संवाद सुनि परिबे संध्या 6:45 मिनिट रे

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ରାଉରକେଲା ଶ୍ରୋତାବନ୍ଧୁ, ଏତେବେଳେ ଯାଏ ଆପଣ ଶୁଣୁଥିଲେ ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଅନିମା କରଙ୍କ କଣ୍ଠରେ ଶୁଣିବା ପୁରାତନ ରଚନା।

ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008248758।

କଣ୍ଠଶିଳ୍ପୀ ଭୁବନେଶ୍ୱରୀ ମିଶ୍ରଙ୍କ କଣ୍ଠରେ ଶୁଣିଲେ ସୋସମା ମହାକୁଡ଼ଙ୍କ ରଚନା। ଏଥର ଆସନ୍ତୁ ଶୁଣିବା ଏକ ପୁରାତନ ରଚନା, କଣ୍ଠଶିଳ୍ପୀ କାଶୀନାଥ ପୂଜାପଣ୍ଡାଙ୍କ କଣ୍ଠରେ।

ଶ୍ରୋତା ବନ୍ଧୁ, ଆପଣ ଶୁଣୁଥିଲେ ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 MHz ଚୁକେ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008248758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 7008248758। ଶ୍ରୋତାବନ୍ଧୁ, ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି 8 ଜୁନ୍ 1936 ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡ଼ିଓ ବା ଆକାଶବାଣୀ ସବୁ ବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମମାନ ପ୍ରସାରଣ କରିବା ସହିତ ନିଜର ଯାତ୍ରା ଜାରି ରଖିଛି। ସୂଚନା, ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ

ନବେ ବର୍ଷ ପୂରଣ ପରିପ୍ରେକ୍ଷୀରେ ଆକାଶବାଣୀର ସମସ୍ତ ଶ୍ରୋତାମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ କୃତଜ୍ଞତା। ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଏବେ ପ୍ରସାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଆସନ୍ତୁ ଶୁଣିବା ଏହାର 413ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା।

ଏକଦା କୃଷ୍ଣଙ୍କ ପୁତ୍ରଗଣ ବନ ମଧ୍ୟରେ ଜଳଶୂନ୍ୟ କୂପରେ କୃକଲାସ ନାମକ ଏକ ବିରାଟ ପ୍ରାଣୀକୁ ଦେଖିଛନ୍ତି ଏବଂ ତାହାକୁ ଉଦ୍ଧାର କରିବାକୁ ଅସମର୍ଥ ହୋଇ ଶ୍ରୀକୃଷ୍ଣଙ୍କୁ ଜଣାଇଛନ୍ତି। ଶ୍ରୀକୃଷ୍ଣ କୃକଲାସକୁ କୂପରୁ ଉତ୍ତୋଳନ କରିଛନ୍ତି। ତାଙ୍କର କରସ୍ପର୍ଶରେ ପ୍ରାଣୀଟିଏ ଏକ ଦିବ୍ୟ ପୁରୁଷରେ ପରିଣତ ହୋଇଛି। ପରିଚୟ ଜିଜ୍ଞାସା କରିବାରୁ ଆତ୍ମପରିଚୟ ଦେଇ ସେ କହିଛନ୍ତି, ସେ ଇକ୍ଷ୍ୱାକୁ ବଂଶର ନୃଗ ରାଜା। ବ୍ରାହ୍ମଣଙ୍କୁ ଯଥେଷ୍ଟ ଗାଈ ଦାନ କରି ସେହି ଦାନ ଉପଲକ୍ଷେ ଧର୍ମ ସଙ୍କଟରେ ପଡ଼ିଛନ୍ତି।

0: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ଏହି କ୍ରମରେ ଆଜି ଶୁଣିଲେ ଏହାର 413ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ଆକାଶବାଣୀ ରାଉରକେଲା। ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ ନାରୀ ମହଲ। ଆଜି ଏଥିରେ ରହିଛି ଧରିତ୍ରୀ ମାଆର ଡାକ, ନିଜ ପରିବେଶ ନିଜେ ସ୍ୱଚ୍ଛ ରଖ। ଏ ବିଷୟରେ ମଧୁସ୍ମିତା ପଣ୍ଡାଙ୍କ ଆଲୋଚନା। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ସୋମ୍ୟାଶ୍ରୀ ମହାନ୍ତି। କିନ୍ତୁ ତା ପୂର୍ବରୁ ଶୁଣି ନେବା ଏହି ସୂଚନା ଓ ବିଜ୍ଞାପନ।
1: ପ୍ୟାରେଣ୍ଟସ୍ ମାନଙ୍କ ପାଇଁ ଖୁସି ଖବର। ଆଜ୍ଞା, ହଁ, SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷାବର୍ଷ 2026-27 ପାଇଁ ନର୍ସରୀରୁ ଅଷ୍ଟମ ଶ୍ରେଣୀ ଏବଂ ଏକାଦଶ ଶ୍ରେଣୀର ଆଡମିସନ୍ ଆରମ୍ଭ ହୋଇଯାଇଛି। ଏଠାରେ ଆପଣଙ୍କ ପିଲାକୁ ପାରମ୍ପରିକ ଶିକ୍ଷା ସହ ମିଳିବ AI ଏବଂ IoT ଲ୍ୟାବ୍ ସହିତ ସ୍ପେଶାଲ କୋଚିଂ କ୍ଲାସେସ୍, ଏକାଗ୍ରତା ଏବଂ ବୌଦ୍ଧିକ କ୍ଷମତା ବିକଶିତ କରୁଥିବା ଇନ୍ଟ୍ୟୁସନ୍ ପ୍ରୋଗ୍ରାମ, ଅତ୍ୟାଧୁନିକ ସାଇନ୍ସ ଲ୍ୟାବ୍ସ, ସ୍ପୋର୍ଟ୍ସ, ଆର୍ଟ୍ସ ଏବଂ ଅତି ସୁନ୍ଦର ପରିବେଶ, ଯୋଗ୍ୟ ଶିକ୍ଷକ ଏବଂ ସୁରକ୍ଷିତ ପରିବେଶ ସହିତ ଆପଣଙ୍କ ପିଲାର ଭବିଷ୍ୟତ ଗଢ଼ନ୍ତୁ। ସିଟ୍ ସୀମିତ ଅଛି, ତେବେ ଆଜି ହିଁ ଆସନ୍ତୁ SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ସେକ୍ଟର 20, ରାଉରକେଲା, କିମ୍ବା କଲ୍ କରନ୍ତୁ ଏହି ନମ୍ବରରେ 9090932434। SSRBM ଇସ୍ପାତ ଇଂଲିଶ ମିଡିୟମ ସ୍କୁଲ, ଶିକ୍ଷା, ସଂସ୍କାର ଓ ସଫଳତାର ଅନନ୍ୟ ପରିଚୟ।
2: କମ୍ ସୁଧରେ ଲୋନ୍ ଦରକାର, ତାବି ଆପ୍ରେ ବାହା
3: ଅଜଣା ଆପ୍ ଠାରୁ ଦୂରେଇ ରୁହନ୍ତୁ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।

ନମସ୍କାର ଶ୍ରୋତା ଭଉଣୀ, ମୁଁ ସୌମ୍ୟଶ୍ରୀ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛି ଆଜିର କାର୍ଯ୍ୟକ୍ରମ ନାରୀ ମହଲ। ଆପଣମାନେ ଶୁଣୁଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରୁଛନ୍ତି ବସନ୍ତ କୁମାର ସ୍ୱାଇଁ।

ଶ୍ରୋତା ଭଉଣୀ, ଆଜି ଆମ ପାଇଁ ଅତ୍ୟନ୍ତ ଗୌରବ ଓ ଆନନ୍ଦର ମୁହୂର୍ତ୍ତ, କାରଣ ଆକାଶବାଣୀ ତାହାର ଗୌରବମୟ 90 ବର୍ଷ ପୂର୍ଣ୍ଣ କରିଛି। ଦୀର୍ଘ 90 ବର୍ଷ ଧରି ଏହି ସଂସ୍ଥା ସଂସ୍କୃତି, ସାହିତ୍ୟ, ସଙ୍ଗୀତ ଓ ସମାଜ ସେବାରେ ଅମୂଲ୍ୟ ବାର୍ତ୍ତା ଘରେ ଘରେ ପହଞ୍ଚାଇ ଆସୁଛି। ବହୁଜନ ହିତାୟ, ବହୁଜନ ସୁଖାୟ ଏହି ମହାନ ଆଦର୍ଶକୁ ହୃଦୟରେ ଧାରଣ କରି ଆକାଶବାଣୀ ସଦା ଜନସାଧାରଣଙ୍କ ସେବାରେ ନିରନ୍ତର ଆୟୋଜିତ ରହିଛି। ଏହି ଗୌରବମୟ ଅବସରରେ ଆମେ ସମସ୍ତେ ଗର୍ବ ଅନୁଭବ କରୁଛୁ ଯେ ଏହି ଐତିହ୍ୟର ଅଂଶ ହେବାର ସୁଯୋଗ ଆମକୁ ମିଳିଛି। ଆକାଶବାଣୀ ଆଗାମୀ ଦିନରେ ମଧ୍ୟ ଏହିଭଳି ଜନମନର କଣ୍ଠସ୍ୱର ହୋଇ ରହୁ। ତେବେ ଶ୍ରୋତା ଭଉଣୀ, ଆପଣମାନଙ୍କୁ ସମସ୍ତଙ୍କୁ ଆମର ଏହି ଆକାଶବାଣୀର 90 ବର୍ଷ ପୂର୍ଣ୍ଣ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମୁଁ ଆପଣଙ୍କ ରେଡ଼ିଓ ସାଥୀ ସୌମ୍ୟଶ୍ରୀ।

ଶ୍ରୋତା ଭଉଣୀ, ଆମେ ସମସ୍ତେ ଜାଣିଛେ ପ୍ରକୃତି ଆମକୁ ବଞ୍ଚିବା ପାଇଁ ବାୟୁ, ଜଳ, ମାଟି, ଗଛଲତା ଏବଂ ଅନେକ ପ୍ରାକୃତିକ ସମ୍ପଦ ଦେଇଥାଏ। ଏହି ସମସ୍ତ ଉପାଦାନ ମିଶି ଗଢ଼ି ଉଠିଥାଏ ଆମ ପରିବେଶ। କିନ୍ତୁ ଆଜି ମଣିଷର ଅସାବଧାନତା, ଅତ୍ୟଧିକ ପ୍ଲାଷ୍ଟିକର ବ୍ୟବହାର ଏବଂ ଅପରିଷ୍କାର ଅଭ୍ୟାସ ଯୋଗୁଁ ପରିବେଶ ଦୂଷିତ ମଧ୍ୟ ହେବାରେ ଲାଗିଛି। ତେଣୁ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ନୈତିକ ଦାୟିତ୍ୱ ଓ କର୍ତ୍ତବ୍ୟ। ହଁ, ସ୍ୱଚ୍ଛ ପରିବେଶ ଆମକୁ ସୁସ୍ଥ ଜୀବନ ଦେଇଥାଏ। ଯଦି ଆମ ଚାରିପାଖ ଅପରିଷ୍କାର ରହିବ, ତେବେ ବିଭିନ୍ନ ପ୍ରକାର ରୋଗବ୍ୟାଧି ମଧ୍ୟ ଦେଖାଦେବ। ଆବର୍ଜନାକୁ ଏଣେତେଣେ ଫିଙ୍ଗିବା, ନଦୀ ଓ ପୋଖରୀରେ ବର୍ଜ୍ୟବସ୍ତୁ ପକାଇବା, ପ୍ଲାଷ୍ଟିକର ଅତ୍ୟଧିକ ବ୍ୟବହାର କରିବା ଦ୍ୱାରା ପରିବେଶ ଦୂଷିତ ହୋଇଥାଏ। ଏହାର ପ୍ରଭାବ କେବଳ ମଣିଷ ଉପରେ ନୁହଁ, ପଶୁ ପକ୍ଷୀ ଏବଂ ସମଗ୍ର ପ୍ରକୃତି ଉପରେ ମଧ୍ୟ ପଡ଼ିଥାଏ। ହଁ ଶ୍ରୋତା ଭଉଣୀ, ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ ଆମେ କିଛି ସରଳ ପଦକ୍ଷେପ ନେଇପାରିବା, ଯେପରିକି ଆବର୍ଜନାକୁ ନିର୍ଦ୍ଦିଷ୍ଟ ଡଷ୍ଟବିନ୍ରେ ପକାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ଅଧିକରୁ ଅଧିକ ଗଛ ଲଗାଇବା, ଜଳ ଓ ବିଦ୍ୟୁତର ଅପଚୟ ନ କରିବା ଏବଂ ଆମ ଘର, ବିଦ୍ୟାଳୟ, କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳକୁ ପରିଷ୍କାର ରଖିବା। ଛୋଟ ଛୋଟ ସଚେତନତା ଏକ ବଡ଼ ପରିବର୍ତ୍ତନ ଆଣିପାରେ। ହଁ, ସ୍ୱଚ୍ଛ ପରିବେଶ କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ଏହା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆଜି ଯଦି ଆମେ ପରିବେଶର ସୁରକ୍ଷା ପାଇଁ ସଚେତନ ହେବା, ତେବେ ଆଗାମୀ ପିଢ଼ିକୁ ଏକ ସୁନ୍ଦର ଓ ସୁସ୍ଥ ପୃଥିବୀ କେମିତି ଦେଇପାରିବା। ତେଣୁ ଆସନ୍ତୁ ଆମେ ସମସ୍ତେ ଶପଥ ନେବା, ପରିବେଶକୁ ସ୍ୱଚ୍ଛ ରଖିବା, ପ୍ଲାଷ୍ଟିକ ବ୍ୟବହାର କମାଇବା, ଗଛ ଲଗାଇବା ଏବଂ ଅନ୍ୟମାନଙ୍କୁ ମଧ୍ୟ ଏହି ଦିଗରେ ସଚେତନ କରିବା। ସ୍ୱଚ୍ଛ ପରିବେଶ ହିଁ ସୁସ୍ଥ ଜୀବନର ମୂଳମନ୍ତ୍ର।

0: ତେବେ ଶ୍ରୋତା ଭଉଣୀ ଆଉ ଜମାରୁ ଡେରି ନକରି ଆସନ୍ତୁ ଆଜିର ଆମର ଏହି ନାରୀମହଲ କାର୍ଯ୍ୟକ୍ରମରେ। ଆଜିର ଆମର ଅତିଥି ଜଣେ ଡାକ୍ତର, ତା ସହିତ ଲେଖିକା ମଧ୍ୟ, ଡକ୍ଟର ମଧୁସ୍ମିତା ପଣ୍ଡାଙ୍କ ଠାରୁ ଏହି ଧରିତ୍ରୀ ମାଆର ଡାକ, ନିଜ ପରିବେଶ ନିଜେ ସ୍ୱଚ୍ଛ ରଖ ବିଷୟରେ କେତେ ଗୁଡ଼ିଏ ବିଶେଷ କଥା ଶୁଣିବା।
1: ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି କରିଅସି। ମାଆର ମହନୀୟତା ଆକଳନ କରିବା ସ୍ୱୟଂ ଦେବତା ପାଇଁ ମଧ୍ୟ କଷ୍ଟସାଧ୍ୟ। ଧରିତ୍ରୀ ମାତା ତାର ସନ୍ତାନର ସୁଖରେ ହୋଇଥାଏ ଆନନ୍ଦିତ, ଆଉ ଦୁଃଖରେ ହୋଇଥାଏ ମର୍ମାହତ। ସୃଷ୍ଟିର ଆବାହମାନ କାଳରୁ ସନ୍ତାନର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସତତ ଯତ୍ନଶୀଳ। ଦେଇଛି ଆମକୁ ସୁନ୍ଦର ସ୍ୱଚ୍ଛ ସୁସ୍ଥ ପରିବେଶଟିଏ। ସାଧାରଣତଃ ଜଳ, ସ୍ଥଳ ଏବଂ ବାୟୁକୁ ନେଇ ଗଠିତ ଏ ସୁନ୍ଦର ପରିବେଶ। ନିର୍ମଳ ଜଳ, ସ୍ୱଚ୍ଛ ବାୟୁ ପ୍ରବାହ ଏବଂ ପରିଷ୍କାର ଭୂମି ହେଉଛି ଅନୁକୂଳ ପରିବେଶର ଭିତ୍ତିପ୍ରସ୍ତର। ଏ ତିନୋଟି ଉପାଦାନ ଦୂଷିତ ହୋଇଗଲେ ପରିବେଶ ହୋଇଯାଏ ପ୍ରଦୂଷିତ। କଥାରେ ଅଛି, ଯେମିତି ପରିବେଶ ସେମିତି ଜୀବନ। ସୁସ୍ଥ ଜୀବନ ଧାରଣ ପାଇଁ ଯେ ସୁସ୍ଥ ପରିବେଶର ଆବଶ୍ୟକତା ଅପରିହାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ। ସ୍ୱଚ୍ଛତା ବିନା ସୁସ୍ଥ ପରିବେଶର କଳ୍ପନା ଅସମ୍ଭବ। ସ୍ୱଚ୍ଛତା ଆଉ ସୁସ୍ଥତା ହେଉଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ। ସୃଷ୍ଟିର ଆବାହମାନ କାଳରୁ ପ୍ରକୃତିର ଭାରସାମ୍ୟ ସନ୍ତୁଳିତ ରଖିବା ପାଇଁ ଧରିତ୍ରୀ ମାତାର ଦାନ ଅବର୍ଣ୍ଣନୀୟ। ମାତ୍ର ସମୟର ସୁଅରେ ଆଜି ବିଜ୍ଞାନର ଅଗ୍ରଗତି ଆମକୁ ଉନ୍ନତିର ଶୀର୍ଷରେ ପହଞ୍ଚାଇ ଦେଇଛି ସତ, କିନ୍ତୁ ବିଭିନ୍ନ ପ୍ରକାର ଉଦ୍ଭାବନ ଆବିଷ୍କାର ଆମର ପ୍ରାକୃତିକ ପରିବେଶକୁ କରିଛି କଳୁଷିତ। ଶିଳ୍ପର ଦ୍ରୁତ ପ୍ରସାରଣ, ଜନସଂଖ୍ୟା ବିସ୍ଫୋରଣ, ଯାନବାହନ ଚଳାଚଳ ଆଦି ପରିବେଶକୁ ଦୂଷିତ କରାଇବାରେ ସହାୟକ ହେଉଛନ୍ତି। ଫଳସ୍ୱରୂପ ପରିବେଶ ହରାଇ ବସୁଛି ଭାରସାମ୍ୟ। ନାନା ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ୁଛି। ଅଦିନରେ କେବେ ବର୍ଷା ତ ପୁଣି କେବେ ମରୁଡ଼ି ଚାଷୀ ପୁଅର ଭାଙ୍ଗି ଦେଉଛି ମେରୁଦଣ୍ଡ। ଖାଦ୍ୟର ଘୋର ଭାବ ପରିଲକ୍ଷିତ ହେଉଛି। ଏତଦ୍ବ୍ୟତୀତ ମଣିଷ ଶ୍ୱାସ ପ୍ରଶ୍ୱାସର ଡୋର ମଧ୍ୟ ସବୁଜ ବନାନୀ ସହିତ ଓତପ୍ରୋତ ଭାବେ ଜଡ଼ିତ। ସବୁଜ ଗଛ ଅଭାବରେ ବାୟୁମଣ୍ଡଳରେ ଅମ୍ଳଜାନର ପରିମାଣ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅଙ୍ଗାରକାମ୍ଳ ଗ୍ୟାସ୍ର ପରିମାଣ ବଢ଼ିଯିବ, ଯାହାକି ସ୍ୱାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ଅହିତକାରୀ। ତେଣୁ ସୁସ୍ଥ ଜୀବନ ପାଇଁ ଯେ ସ୍ୱଚ୍ଛ ପରିବେଶ ଅପରିହାର୍ଯ୍ୟ, ଏଥିରେ ସନ୍ଦେହ ନାହିଁ। ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସ୍ୱଚ୍ଛତା ଅବଲମ୍ବନ କରି ପରିବେଶକୁ କରିହେବ ପ୍ରଦୂଷଣ ମୁକ୍ତ, ଏବଂ ତତ୍ସଙ୍ଗେ ସଙ୍ଗେ ପ୍ରାକୃତିକ ସମ୍ପଦର ରକ୍ଷଣାବେକ୍ଷଣ ସୁଚାରୁ ରୂପେ ହୋଇପାରିବ। ଗୋଟିଏ ସୁସ୍ଥ ମସ୍ତିଷ୍କ ଏବଂ ଶରୀର ପାଇଁ ସ୍ୱଚ୍ଛତାର ଦାନ ଅତୁଳନୀୟ। ଅର୍ଥାତ୍ ସ୍ୱଚ୍ଛତା ହେଉଛି ସୁସ୍ଥ ଜୀବନର ମାପକାଠି। ଆମର ସାମାନ୍ୟ ଅବହେଳାରୁ ପରିବେଶ ହୁଏ ଅସ୍ୱଚ୍ଛ। ଅସ୍ୱଚ୍ଛ ପରିବେଶରେ ବିଶେଷ କରି କ୍ଷତିଗ୍ରସ୍ତ ହୋଇଥାନ୍ତି କୋମଳ ଶିଶୁଗଣ, ସଂକ୍ରମିତ ହୋଇଥାନ୍ତି ବାୟୁବାହିତ ଭୂତାଣୁ ଦ୍ୱାରା। ପରିବେଶକୁ ସ୍ୱଚ୍ଛ ରଖି ଆମେ ଏସବୁ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇ ଦେଇପାରିବା। ନହେଲେ ଆମର ଆଗାମୀ ପିଢ଼ି ଯଦି ପ୍ରାରମ୍ଭରୁ ହେବ ଅସୁସ୍ଥ, ତେବେ ସୁସ୍ଥ ସୁନ୍ଦର ପରିବେଶଟିଏ ଗଢ଼ି ତୋଳିବାର ଗୁରୁଦାୟିତ୍ୱ ନେବ କିଏ? ତେଣୁ ପରିବେଶ ସ୍ୱଚ୍ଛତାର ମୂଲ୍ୟ ହୃଦୟଙ୍ଗମ କରି ମାନବ ସମାଜ ଏହାକୁ ଅଭ୍ୟାସରେ ପରିବର୍ତ୍ତନ କରିବା ପାଇଁ ଯତ୍ନଶୀଳ ହେବା ଆବଶ୍ୟକ। ପରିବେଶର ଭାରସାମ୍ୟକୁ ସନ୍ତୁଳିତ କରିବା ପାଇଁ ମାନବ ସମାଜକୁ ଜାଗ୍ରତ ହେବାକୁ ପଡ଼ିବ। ନିଜର ସ୍ୱାର୍ଥ ପାଇଁ ବୃକ୍ଷ କାଟିବା ପରିବର୍ତ୍ତେ ମୁଣ୍ଡ ପିଛା ଗୋଟିଏ ବୃକ୍ଷ ରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରି ପରିବେଶକୁ ସ୍ୱସ୍ଥ କରିବା ପାଇଁ ଆଗେଇ ଆସିବାକୁ ପଡ଼ିବ। ନହେଲେ ଦିନ ଆସିବ, ସମୟଚକ୍ରରେ ଦ୍ରୁତଗତିରେ ବଢ଼ୁଥିବା ଜନସଂଖ୍ୟା ନିଶ୍ୱାସ ପ୍ରଶ୍ୱାସ ନେବା ପାଇଁ ଅମ୍ଳଜାନ ପାଇବେ ନାହିଁ, ଶ୍ୱାସରୁଦ୍ଧ ହୋଇଯିବ ଏ ସୁନ୍ଦର ପୃଥିବୀ। ମାନବ ସମାଜ ନିଜେ ହିଁ ସାଜୁଛି ନିଜର ପରମ ଶତ୍ରୁ। ଜାଣିପାରୁନି ସେ ବୃକ୍ଷ କାଟିବା ଦ୍ୱାରା ବିଶ୍ୱତାପନ ବା ଗ୍ଲୋବାଲ୍ ୱାର୍ମିଂକୁ ଆମନ୍ତ୍ରଣ କରୁଛି, ଯାହାକି ଆଜିର ମାନବ ସମାଜ ପାଇଁ ଏକ ମୁଖ୍ୟ ବିପଦର କାରଣ। ଏତଦ୍ବ୍ୟତୀତ ମଣିଷ ସମାଜ ଅତ୍ୟଧିକ ଯାନବାହନ ବ୍ୟବହାର କରିବା ଫଳରେ ସେଥିରେ ବ୍ୟବହୃତ ହେଉଥିବା ଫସିଲ୍ ଫଏଲ୍ ଗ୍ୟାସ୍ ବା କୋଇଲା ପେଟ୍ରୋଲିୟମ୍ ଜାତ ଗ୍ୟାସ୍ ପରିବେଶକୁ ଆହୁରି କରୁଛି ବିଷାକ୍ତ, ଏବଂ ଏହା ମଧ୍ୟ ଗ୍ଲୋବାଲ୍ ୱାର୍ମିଂ ପାଇଁ ହେଉଛି ସହାୟ। ମାନବ ଜାତି ଏସି ରେଫ୍ରିଜରେଟର୍ର ବହୁଳ ବ୍ୟବହାର କରୁଛି, ଯେଉଁଥିରୁ ନିର୍ଗତ ହେଉଥିବା କ୍ଲୋରୋଫ୍ଲୋରୋ କାର୍ବନ୍ ଗ୍ୟାସ୍ ଓଜନ ସ୍ତରକୁ ଭେଦ କରିଥାଏ। ପରୋକ୍ଷରେ ମାନବ ସମାଜ ଯୋଗାଇ ଦେଲା ଇନ୍ଧନ ଗ୍ଲୋବାଲ୍ ୱାର୍ମିଂ ପାଇଁ। ଏତଦ୍ୱାରା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ୍, ମିଥେନ୍ ଗ୍ୟାସ୍ ଏବଂ ଜଳୀୟ ବାଷ୍ପର ପରିମାଣ ବଢ଼ି ଚାଲେ, ଫଳସ୍ୱରୂପ ବାୟୁମଣ୍ଡଳର ତାପମାତ୍ରା ଆଜି 1 ଡିଗ୍ରୀ ବଢ଼ିଯାଇଛି, ଯାହାଫଳରେ କି ଦିନ ଆସିବ ସୂର୍ଯ୍ୟଙ୍କର ଅଲ୍ଟ୍ରାଭାୟୋଲେଟ୍ରେ, ଯାହାକି ମାନବ ସମାଜ ପାଇଁ ଅତ୍ୟନ୍ତ ହାନିକାରକ, ସିଧାସଳଖ ଆସି

ପୃଥିବୀ ଉପରେ ପଡ଼ିବ, ଏତିକିରେ ସରିଯିବନି ଦୁଃଖ। ସୂର୍ଯ୍ୟଙ୍କର ତାପମାତ୍ରା ବଢ଼ିବା ଫଳରେ ଗ୍ଲାସିଅରର ପାଣି ସମୁଦ୍ରରେ ମିଶିବ, ସମୁଦ୍ରର ଜଳସ୍ତର ବଢ଼ିଯିବ, ଯାହାଫଳରେ ତା ଉପକୂଳରେ ରହୁଥିବା ଲୋକମାନେ ହେବେ ବାସଚ୍ୟୁତ। ଜନସଂଖ୍ୟା ବିସ୍ଫୋରଣକୁ ରହିବା ପାଇଁ ମଧ୍ୟ ସ୍ଥାନର ଘୋର ଅଭାବ ହେବ। ମନୁଷ୍ୟ ଜାଗ୍ରତ ହେଲେ, ନିଜ ପରିବେଶକୁ ସ୍ୱଚ୍ଛ ରଖିଲେ ଏ ଘୋର ସଙ୍କଟରୁ ରକ୍ଷା ପାଇପାରିବ। ଏତେ ସରି ହେଲା ପରେ ବି ମଣିଷ ପ୍ରକୃତି ସହିତ ଖେଳିବା ଛାଡ଼ି ନାହିଁ, ବିଭିନ୍ନ ମାରଣାସ୍ତ୍ର ପରୀକ୍ଷଣ କରିବାରେ ସେ ପଛାଉ ନାହିଁ। ଫଳସ୍ୱରୂପ ଏହା ଏକଥାରରେ ଜଳ, ସ୍ଥଳ ଆଉ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି, ଏପରିକି ମାଟି ତଳେ ଗଚ୍ଛିତ ଜଳସ୍ତର ଉପରେ ମଧ୍ୟ ଏହାର କୁପ୍ରଭାବ ପଡ଼ୁଛି। ମାଟିର ଉର୍ବରତା ନାଶ ହେଉଛି। ମାନବର ଏତେ ଅଦୃଶ୍ୟ କାର୍ଯ୍ୟ ଦେଖି ଧରିତ୍ରୀ ମାତାର ହୃଦୟ କାନ୍ଦି ଉଠୁଛି, ଆକୁଳ ବିନୀତ କରୁଛି ସେ ସଚେତନ ହେବା ପାଇଁ, ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ। ଏ ତ ଗଲା ମାନବ ସମାଜର ବାୟୁମଣ୍ଡଳ ସହ ଖେଳ। ଜୀବନଦାୟିନୀ ଜଳକୁ ମଧ୍ୟ ସେ ତା'ର ବିଭିନ୍ନ କାର୍ଯ୍ୟକଳାପ ଦ୍ୱାରା ପ୍ରଦୂଷିତ କରାଇଥାଏ। ମନୁଷ୍ୟ ତା'ର ପାନୀୟ ଜଳ ସାଧାରଣତଃ ନଦୀ ପୋଖରୀରୁ ସଂଗ୍ରହ କରିଥାଏ। ଏହି ପାନୀୟ ଜଳକୁ ମଣିଷ ନିଜ ଅବହେଳାରୁ ଦୂଷିତ କରାଇଥାଏ। ପ୍ରଦୂଷିତ ଜଳ ଏକ ସାଂଘାତିକ ଦିଗ, ଯାହା ମନୁଷ୍ୟକୁ ଅଳ୍ପାୟୁଷ କରିଥାଏ। ବିଭିନ୍ନ ସମୟରେ ତା'ର ନିଜର ଅବହେଳତାରୁ ନାଳ କେନାଲର ଅପରିଷ୍କାର ଜଳ ନଦୀ ମଧ୍ୟକୁ ପ୍ରବେଶ କରିଯାଏ। କଳକାରଖାନାର ବର୍ଜ୍ୟବସ୍ତୁକୁ ନଦୀରେ ଫିଙ୍ଗିବା ଦ୍ୱାରା ନଦୀ ଜଳ ପ୍ରଦୂଷିତ ହୋଇଥାଏ। ଏହା ବ୍ୟତୀତ କୃଷିକ୍ଷେତ୍ରରେ କୀଟନାଶକ ପ୍ରୟୋଗ କରିବା ଏବଂ କୃଷିକ୍ଷେତ୍ରରେ ନଦୀର ଜଳକୁ କେନାଲ ମଧ୍ୟ ଦେଇ ପ୍ରବାହିତ କରିବା ଦ୍ୱାରା ଜଳ ପ୍ରଦୂଷିତ ହୋଇଥାଏ। ଏତଦ୍ ବ୍ୟତୀତ ରାସ୍ତାଘାଟର ଅଳିଆ ଆବର୍ଜନା ଆଦି ନଦୀ ପାଣିରେ ମିଶି ଜଳକୁ କରିଥାଏ ଦୂଷିତ। ଆମ ମାନବ ସମାଜ ମୃଣ୍ମୟ ମୃତ୍ତିକୁ ମଧ୍ୟ ପାଣିରେ ବିସର୍ଜନ କରିଥାଏ, ଯାହାକି ପ୍ଲାଷ୍ଟର ଅଫ୍ ପ୍ୟାରିସ୍, ଚୂନ, ସିମେଣ୍ଟ ଓ ବିଭିନ୍ନ ପ୍ରକାରର ରଙ୍ଗ ଦ୍ୱାରା ପ୍ରସ୍ତୁତ କରାଯାଇଥାଏ। ଏଥିରେ କିଛି ପରିମାଣର ବିଷାକ୍ତ ଦ୍ରବ୍ୟ ମଧ୍ୟ ମିଶି ରହିଥାଏ, ଫଳସ୍ୱରୂପ ଏହା ପାନୀୟ ଜଳକୁ ବିଷାକ୍ତ କରିଦେଇଥାଏ, ଯାହାଦ୍ୱାରା ମାନବ ସମାଜ ସହିତ ଜଳଚର ଜୀବମାନେ ମଧ୍ୟ ରୋଗଗ୍ରସ୍ତ ହୋଇପଡ଼ନ୍ତି। ଦୂଷିତ ଜଳପାନ କରି ମନୁଷ୍ୟ କୋଲେରା, ଡାଇରିଆ, ଛାଡ଼ା, ଟାଇଫଏଡ୍ ଆଦି ରୋଗର ଶିକାର ହୁଏ। ଏତେ ସବୁ ପରେ ବି ମାନବ ଜାତି ଯଦି ଜାଗ୍ରତ ନ ହୋଇଲା ଏବଂ ଜଳ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପମାନ ନ ନେଲା, ଅକାଳେ ତା'ର ମୃତ୍ୟୁ ସୁନିଶ୍ଚିନ୍ତ। ପାନୀୟ ଜଳକୁ ସୁରକ୍ଷିତ ରଖିବାକୁ ହେଲେ ପ୍ରଥମେ ଆମକୁ ନଦୀରେ ବନ୍ଧମାନ ନିର୍ମାଣ କରିବାକୁ ପଡ଼ିବ। ବର୍ଜ୍ୟବସ୍ତୁକୁ ଏକତ୍ର କରି ନଦୀ ପୋଖରୀଠାରୁ ବହୁ ଦୂରରେ ଏକ ଗାଢ଼ା କରି ପକାଇବାକୁ ପଡ଼ିବ। କୃଷିକ୍ଷେତ୍ରରେ କୀଟନାଶକ ଦ୍ରବ୍ୟ ପରିବର୍ତ୍ତେ ସାର ପ୍ରୟୋଗ କରିବା ଉଚିତ। ଆମର ମୂର୍ତ୍ତିଗୁଡ଼ିକ ମଧ୍ୟ ଇକୋ ଫ୍ରେଣ୍ଡଲି ହେବା ଆବଶ୍ୟକ, ଯାହାଫଳରେ ସେଗୁଡ଼ିକ ସହଜରେ ପାଣିରେ ମିଶିଯାଇପାରିବ ଏବଂ ପାଣିର ମୌଳିକ ତତ୍ତ୍ୱ ମଧ୍ୟ ନଷ୍ଟ ହେବ ନାହିଁ। ପାନୀୟ ଜଳକୁ ଶୁଦ୍ଧ କରିବା ପାଇଁ ବିଶୋଧକ ପ୍ରୟୋଜକ କରିବା ଉଚିତ। ମୋଟ ଉପରେ ଆମେ ଆମର ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଅବଲମ୍ବନ କଲେ ଜଳ ସମ୍ପଦକୁ ଦୂଷିତ ହେବାରୁ ରୋକିପାରିବା, ସୁସ୍ଥ ସମାଜଟିଏ ଗଠନ କରିପାରିବା। ଖାଦ୍ୟରେ ଅପମିଶ୍ରଣ ଓ ଅସ୍ୱଚ୍ଛତା ଅବଲମ୍ବନ କରି ସମାଜକୁ କରିଛି ରୋଗାଗ୍ରସ୍ତ। ଆବାଳ ବୃଦ୍ଧ ବନିତାଙ୍କର ପ୍ରିୟ ଖାଦ୍ୟ ତଥା ପାନୀୟ କ୍ଷୀରରେ ୟୁରିଆ ଏବଂ ଅନେକ ରାସାୟନିକ ପଦାର୍ଥ ମିଶ୍ରଣ କରି ଶକ୍ତିବର୍ଦ୍ଧନକାରୀ ପାନୀୟକୁ କରୁଛି ବିଷତୁଲ୍ୟ। ଖାଦ୍ୟ ପଦାର୍ଥରେ ସ୍ୱଚ୍ଛତାର ଚିହ୍ନବର୍ଣ୍ଣ ନାହିଁ। ଅଧିକ ଉତ୍ପାଦନ ଆଶାରେ ସେ ଚାଷ ଜମିରେ ବିଭିନ୍ନ ରାସାୟନିକ ସାର ଏବଂ କୀଟନାଶକ ଔଷଧ ପ୍ରୟୋଗ କରିଥାଏ, ଯାହାଦ୍ୱାରା ଉତ୍ପାଦିତ ହେଉଥିବା ଖାଦ୍ୟ ଆମ ଶରୀର ପାଇଁ ହୋଇଯାଏ ବ୍ୟାଧିର କାରଣ। ଅନାୟାସେ ଆମେ କ୍ୟାନ୍ସର ଭଳି ଅସାଧ୍ୟ ରୋଗର ଶିକାର ହେଉ। ଅନ୍ୟପକ୍ଷରେ ଏଭଳି କୀଟନାଶକ ଔଷଧ ଦ୍ୱାରା
ପରିବେଶ ପ୍ରଦୂଷିତ ହେବା ସଙ୍ଗେ ସଙ୍ଗେ ପ୍ରଦୂଷିତ ପରିବେଶର ଘାସ ନଡ଼ା ଖାଇ ଗାଈ ଓ ଛେଳିମାନେ ମଧ୍ୟ ହୋଇପଡ଼ନ୍ତି ଅସୁସ୍ଥ ଏବଂ ପରୋକ୍ଷରେ ଆମେ କ୍ଷୀର ଓ ମାଂସ ଖାଇ ମଧ୍ୟ ହୋଇପଡ଼ନ୍ତି ଅସୁସ୍ଥ। ମାନବ ଜାତି ତାର ମାନବିକତାକୁ ସମ୍ପୂର୍ଣ୍ଣ ରୂପେ ଭୁଲିଗଲାଣି। ଜୀବନ ଧାରଣ କରିବା ପାଇଁ ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛନ୍ତି ତାହା ଆଦୌ ଶୁଦ୍ଧ ନୁହେଁ। ଜଡ଼ା ତେଲରେ ଆର୍ଜିମନ୍ ନାମକ ରାସାୟନିକ ପଦାର୍ଥ ଓ ଆନୁଷଙ୍ଗିକ ରଙ୍ଗ ମିଶ୍ରଣ କରି ସୋରିଷ ତେଲର ରୂପ ଦେଇ ବଜାରରେ ବିକ୍ରି କରାଯାଉଛି। ଏହାଦ୍ୱାରା ବ୍ୟକ୍ତି ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି। ଆମେ ଖାଉଥିବା କୌଣସି ଦ୍ରବ୍ୟ ଅପମିଶ୍ରଣର ଶିକାର ନ ହୋଇଛି ବୋଲି କହିବା ମିଛ ଭ୍ରାନ୍ତି। ସାମାନ୍ୟ କେଇଟା ପଇସା ଲୋଭରେ ଚାଉଳ ବିରି ଡାଲିରେ କ୍ଷୁଦ୍ର କ୍ଷୁଦ୍ର ଗୋଡ଼ି ମିଶ୍ରଣ କରିଥାନ୍ତି। ଚିନିରେ ୟୁରିଆ, ଚା ଗୁଣ୍ଡରେ କାଠ ଗୁଣ୍ଡର ଅପମିଶ୍ରଣ, ଲଙ୍କା ଗୁଣ୍ଡରେ ନାଲି ରଙ୍ଗ, ହଳଦୀରେ ହଳଦିଆ ରଙ୍ଗ ମିଶ୍ରଣ କରି ଖାଦ୍ୟକୁ ଅଖାଦ୍ୟ କରି ବଜାରରେ ବିକ୍ରି କରିଥାନ୍ତି। ପନିପରିବାରେ ରଙ୍ଗ ଦେଇ ତାକୁ ସତେଜ କରିବାର ରୂପ ଦେବାରେ ଏ ମାନବ ସମାଜ ସିଦ୍ଧହସ୍ତ। କଞ୍ଚା ଫଳକୁ କାର୍ବାଇଟ୍ ଫଳି ରାସାୟନିକ ପଦାର୍ଥ ଦ୍ୱାରା ପରିପକ୍ୱ କରି ବଜାରରେ ବିକ୍ରି କରିବା ଆଜି ମଣିଷର ହୋଇଯାଇଛି ଜନ୍ମସୁଲଭ ଗୁଣ। ଫଳରେ ଜୀବନଦାୟିନୀ ଖାଦ୍ୟ ଆଜି ହୋଇଯାଇଛି ଆମ ପାଇଁ ଜୀବନନାଶିନୀ। ସ୍ୱାର୍ଥନ୍ଦ ମନୁଷ୍ୟ ଜୀବନରେ ମାନବବୋଧତାକୁ ଭୁଲିଯାଇ ଖାଲି କ୍ଷତି କରୁନି ନିଜର, ବରଂ ଯେଉଁ ଧରିତ୍ରୀ ମାତା ତାର ସର୍ବସ୍ୱ ଅଜାଡ଼ି ଦେଇଛି ସନ୍ତାନର ସର୍ବାଙ୍ଗୀନ ଉନ୍ନତିରେ ତା ହୃଦକୁ କରୁଛି କୁଠାରଘାତ। ଏସବୁ ଦେଖି ଗୁମୁରି ଗୁମୁରି କାନ୍ଦି ଉଠୁଛି ଧରିତ୍ରୀ ମାତା, ଅସହ୍ୟ ବେଦନାରେ ତା ବୁକୁ ଫାଟି ଯାଉଛି। ସେ ଆର୍ତ୍ତ ଚିତ୍କାର କରି ଉଠୁଛି, ସମୟ ଥାଉ ଥାଉ ସଚେତନ ହୋଇ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଯତ୍ନଶୀଳ, ନହେଲେ ଧ୍ୱଂସ ଯେ ଅବସମ୍ଭାବୀ ଏଥିରେ ସନ୍ଦେହ ନାହିଁ। ତେଣୁ ହେ ମାନବ ଜାତି, ନିଜର ମାନବିକ ମୂଲ୍ୟବୋଧକୁ ଜାଗ୍ରତ କରାଇ ପରିବେଶକୁ ସୁସ୍ଥ ଓ ସ୍ୱଚ୍ଛ ରଖିବା ପାଇଁ ଆଗେଇ ଆସି ଧରିତ୍ରୀ ମା ମୁଖରେ ଖେଳାଇ ଦିଅ ହସର ଲହରୀ। ଅବଶେଷରେ ଏତିକି, ନିଜ ଆଚରଣ କରିଲେ ସ୍ୱଚ୍ଛ ପରିବେଶ ହେବ ଅବଶ୍ୟ ସୁସ୍ଥ।

0: ତେବେ ଶ୍ରୋତା ଭଉଣୀ, ଶୁଣିଲେ ତ ଧରିତ୍ରୀ ମାଆର ଡାକ, ନିଜ ପରିବେଶ ନିଜେ ସ୍ୱଚ୍ଛ ରଖ। ଅର୍ଥାତ୍ ପରିବେଶକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର କର୍ତ୍ତବ୍ୟ। ଆସନ୍ତୁ ଆମେ ସମସ୍ତେ ମିଳିତ ଭାବେ ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଏବଂ ଏକ ସ୍ୱଚ୍ଛ, ସବୁଜ ଓ ସୁସ୍ଥ ସମାଜ ଗଠନରେ ନିଜର ଅବଦାନ ରଖିବା।
1: ଶ୍ରୋତା ଭଉଣୀ, ମଣିଷ ଯେତେ ବ୍ୟସ୍ତ ରହିଲେ ମଧ୍ୟ ନିଜକୁ ସୁସ୍ଥ ରଖିବା ତ ନିହାତି ଆବଶ୍ୟକ। ଏବଂ ବର୍ତ୍ତମାନର ଏହି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜର ଯତ୍ନ ନେବା କଷ୍ଟସାଧ୍ୟ ହୋଇଗଲାଣି। ତେଣୁ ନିଜକୁ ସୁସ୍ଥ ରଖିବାକୁ ହେଲେ ନିଜ ଶରୀରର ଯତ୍ନ ସହିତ ପରିବେଶର ଯତ୍ନ ମଧ୍ୟ ନିହାତି ଆବଶ୍ୟକ। କାରଣ ସୁସ୍ଥ ରହିବାରେ ପରିବେଶର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ। ହଁ ଶ୍ରୋତା ଭଉଣୀ, ନିର୍ମଳ ସ୍ୱଚ୍ଛ ସୁନ୍ଦର ପରିବେଶ ସତରେ କେତେ ସୁନ୍ଦର! ସ୍ୱଚ୍ଛ ପରିବେଶ ମଧ୍ୟରେ ରହିଲେ ଯେମିତି ଆନନ୍ଦ ଭରିଯାଏ। ଛୋଟିଆ ଘରଟିଏ ହେଉ ପଛେ, କିନ୍ତୁ ସୁସ୍ଥ ବାତାବରଣ ମଧ୍ୟରେ ରହିଥାଉ, ଏହା ହିଁ ପ୍ରତ୍ୟେକ ମଣିଷର କାମନା। ତେଣୁ ଶ୍ରୋତା ଭଉଣୀ, କହିଲ ଦେଖି, ପରିଷ୍କାର ପରିଚ୍ଛନ୍ନ ରହିବାକୁ କାହାର ବା ଇଚ୍ଛା ନଥାଏ? ଆପଣମାନେ ତ ପ୍ରତିଦିନ ସକାଳୁ ଉଠି ପ୍ରଥମେ ନିଜ ଘର ଦ୍ୱାରକୁ ଝାଡୁ ମାରି ସଫା କରୁଥିବେ, ବାହାରୁଥିବା ଅବର୍ଜନା ଗୁଡ଼ିକୁ ନେଇ କିଛି ଭଉଣୀ ଡଷ୍ଟବିନ୍ରେ ପକାଉଥିବେ, ତ ଆଉ କିଛି ଘରର ଆଖପାଖରେ ପକାଇ ଦେଉଥିବେ। ଆପଣମାନେ କେବେ ଚିନ୍ତା କରିଛନ୍ତି କି, ଆପଣ ତ ଆପଣଙ୍କ ଘରକୁ ପରିଷ୍କାର କରିଦେଲେ, କିନ୍ତୁ ପକାଉଥିବା ଆବର୍ଜନା ଗୁଡ଼ିକୁ ସଫା କରିବ କିଏ? ଯଦି ସଫା ନ ହୁଏ, ତେବେ ଆପଣଙ୍କ ଆଖପାଖର ପରିବେଶ ଅବସ୍ଥା କ'ଣ ହବ ଭାବନ୍ତୁ ତ। ସେଗୁଡ଼ିକ ପଚିବ, ଦୁର୍ଗନ୍ଧ ହେବ, ସେଥିରୁ ଜୀବାଣୁ ସୃଷ୍ଟି ହେବ। ସେହି ଜୀବାଣୁ ଗୁଡ଼ିକ ବାୟୁମଣ୍ଡଳରେ ବ୍ୟାପିବେ ଏବଂ ଆମର ନିଶ୍ୱାସ ପ୍ରଶ୍ୱାସରେ ଯାଇ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରାଇବେ। ଆମମାନଙ୍କର ଏହି ଭୁଲ ପାଇଁ ଆମେ ତ କଷ୍ଟ ପାଇବା ହିଁ, ଆମ ସହିତ ଅନ୍ୟମାନେ ମଧ୍ୟ ବହୁତ କଷ୍ଟ ପାଇବେ। ତେବେ ଶ୍ରୋତା ଭଉଣୀ, ଆମେମାନେ ଖାଲି ସ୍ୱଚ୍ଛ ହେଲେ ହେବ ନାହିଁ, ଆମେ ନିଜେ ସ୍ୱଚ୍ଛ ହେବା ସହିତ ଆମ ପରିବେଶ, ଘରଦ୍ୱାର, ରାସ୍ତାଘାଟ, କର୍ମାନୁଷ୍ଠାନ ଆଦିକୁ ମଧ୍ୟ ସ୍ୱଚ୍ଛ ରଖିବା ନିହାତି ଆବଶ୍ୟକ। ଏହାଦ୍ୱାରା ଆମେ ସମସ୍ତେ ଅନେକାଂଶରେ ନିରୋଗ ରହିପାରିବା। ତେବେ ଶ୍ରୋତା ଭଉଣୀ, ନିଜେ ସ୍ୱଚ୍ଛ ରୁହନ୍ତୁ ଏବଂ ପରିବେଶକୁ ମଧ୍ୟ ସ୍ୱଚ୍ଛ ରଖନ୍ତୁ।

ତେବେ ଶ୍ରୋତା ଭଉଣୀ, ଆଜିର ସମୟ ତ ସୂଚାଇ ଦେଲାଣି କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ପୁଣି ଆସିବା ଆଉ ଏକ ନୂତନ ଆଲୋଚନାକୁ ନେଇକି। ଏବେ ଆପଣଙ୍କ ରେଡ଼ିଓ ସାଥିକୁ ବିଦାୟ ଦିଅନ୍ତୁ। ରହୁଛି, ନମସ୍କାର।

0: ଶୁଣୁଥିଲେ ନାରୀମହଲ କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣିଲେ ହୋମିଓପାଥି ଡାକ୍ତର ଓ ଲେଖିକା ମଧୁସ୍ମିତା ପଣ୍ଡାଙ୍କ ଆଲୋଚନା, ଧରିତ୍ରୀ ମାଆର ଡାକ, ନିଜ ପରିବେଶ ନିଜେ ସ୍ୱଚ୍ଛ ରଖ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନାରେ ଥିଲେ ସୌମ୍ୟାଶ୍ରୀ ମହାନ୍ତି। ଶ୍ରୋତାବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଟ ଯୋଗେ। ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିପାରିବେ କିଛି ସମୟ ମଧ୍ୟରେ।
1: नमस्कार, आकाशवाणी समाचार के साथ मैं प्रिया।

ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା। ପ୍ରଥମେ ଚଳିତ ଅଧିବେଶନ ସମ୍ପର୍କରେ, ସନ୍ଧ୍ୟା 6:10ରେ ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନିରାକାର ଦେହୁରୀ। କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30ରେ। ସନ୍ଧ୍ୟା 6:55ରେ ଆଜିର ପ୍ରସଙ୍ଗ, ଜିଲ୍ଲା ହାଲଚାଲ ରାତି 7:25ରେ। ଏହି କ୍ରମରେ ରହିଛି କଳାହାଣ୍ଡି ଜିଲ୍ଲାର ହାଲଚାଲ, କ୍ଷେତ ଖମାର ରାତି 7:30ରେ। ଏଥିରେ ଅଗ୍ରଣୀ ଚାଷୀ ସୋମନାଥ ଏକାଙ୍କ ସହିତ ରହିଛି ଆଲୋଚନା, ବିଷୟ ରହିଛି ବିଭିନ୍ନ ପ୍ରକାରର ପନିପରିବା ଚାଷ। ସିନେ ସଙ୍ଗୀତ ରାତି 8:00। ଲୋକଗୀତର କାର୍ଯ୍ୟକ୍ରମ ରାତି 10:00। ଏଥିରେ ଶୁଣିବେ ଶିବଗୁରୁ ଭଜନ, ପରିବେଷଣ କରିଛନ୍ତି ବିଳାସିନୀ ପାତ୍ର ଏବଂ ସାଥୀ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 10:30ରେ। ଏହି କ୍ରମରେ ରହିଛି ଉସ୍ତାଦ ଅମଜଦ ଅଲ୍ଲୀ ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ।

ଏଥର ଶୁଣିବା ଆସନ୍ତାକାଲିର ଅଧିବେଶନ ସମ୍ପର୍କରେ। ଆସନ୍ତାକାଲି ସକାଳ 6:05 ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା, ଶ୍ରୀରାମଚରିତ ମାନସ 6:35, ଆମର ସ୍ୱାସ୍ଥ୍ୟ 7:10। କାର୍ଯ୍ୟକ୍ରମ ଝୁମ୍ ତାନାନା 7:25। 8:30 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ ଏବଂ ଅଞ୍ଜଳି ରାୟ। ବଣପାହାଡ଼ର ଗୀତ 8:45 ଏହି କ୍ରମରେ ରହିଛି। ଖଡ଼ିଆ ଗୀତ ପରିବେଷଣ କରିବେ ସିଲଭରିୟସ୍ ବିଲୁଙ୍ଗ ଏବଂ ସାଥୀ। ଆମ ଗୀତ ପୂର୍ବାହ୍ନ 10:00 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିପାରିବେ 12:00। ଭକ୍ତିଗୀତର କାର୍ଯ୍ୟକ୍ରମ ଆରତୀ 5:00। 5:20 ଶ୍ରୀମଦ୍ ଭାଗବତ ଓଡ଼ିଆ ଆଲବମ୍ ଗୀତ କ୍ରମରେ ଶୁଣିବେ ଭକ୍ତିଗୀତ 5:30। ସୁଗମ ସଙ୍ଗୀତ 6:10। 6:30 କାର୍ଯ୍ୟକ୍ରମ ବିକାଶ ମନ୍ତ୍ର। ଆଜିର ପ୍ରସଙ୍ଗ 6:55। 7:25 ରହିଛି ଜିଲ୍ଲା ହାଲଚାଲ କ୍ରମରେ କନ୍ଧମାଳ ଜିଲ୍ଲାର ହାଲଚାଲ। କିଷାନବାଣୀ 7:30। 8:00 ସିନେ ସଙ୍ଗୀତ କାର୍ଯ୍ୟକ୍ରମ। ଓଡ଼ିଆ ଆଲବମ୍ ଗୀତ ଶୁଣିବେ 10:00। ରାତି 10:30 ଶୁଣିବେ ନାଟକ ଝଡ଼, ରଚନା ଦ୍ୱାରିକନାଥ ନାୟକ, ପ୍ରଯୋଜନା ଭାଗୀରଥୀ ମିଶ୍ର। ଏଥିଲା ଶ୍ରୋତାବନ୍ଧୁ ପ୍ରସାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କେତୋଟି ସୂଚନା।

ଆକାଶବାଣୀ ରାଉରକେଲା ଶୁଣିବା ସମ୍ବଲପୁରୀ ଗୀତ କଣ୍ଠଶିଳ୍ପୀ ନିରାକର ଦେହୁରେ ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣିବା ପ୍ରହ୍ଲାଦ ନାୟକଙ୍କ ରଚନା।

ପ୍ରଦାନ କରନ୍ତୁ, ଜୀବନକୁ ଗୋଟିଏ ସୁଯୋଗ ଦିଅନ୍ତୁ, କାହାର ଆଶା ହୁଅନ୍ତୁ, ନିଜର କର୍ତ୍ତବ୍ୟ ପାଳନ କରନ୍ତୁ, ଜୀବନ ପରେ ମଧ୍ୟ ଜୀବନ ଦିଅନ୍ତୁ, ଅଙ୍ଗଦାନ କରନ୍ତୁ। ଅଙ୍ଗଦାନ ମାନବତାର ସବୁଠାରୁ ବଡ଼ ପରିଚୟ।

କଣ୍ଠଶିଳ୍ପୀ ନିରାକାର ଦେହୁରୀଙ୍କ କଣ୍ଠରେ ଶୁଣିଲେ ସୂର୍ଯ୍ୟ ନାରାୟଣ ବୁଡ଼େକଙ୍କ ରଚନା। ଶ୍ରୋତବନ୍ଧୁ ଆପଣ ଶୁଣୁଥିଲେ ସମ୍ବଲପୁରୀ ଗୀତ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.6 ମେଗାହର୍ଚ୍ଚକେ। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।

ଆକାଶବାଣୀ ରାଉରକେଲା ଷ୍ଟୁଡ଼ିଓ ଘଡ଼ିର ସମୟ ବର୍ତ୍ତମାନ ସନ୍ଧ୍ୟା 6 ବାଜି 20 ମିନିଟ୍ ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ, ଆଞ୍ଚଳିକ ସମ୍ବାଦ, ଆଜିର ପ୍ରସଙ୍ଗ। ତାପରେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ରହିଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଏବଂ ତାପରେ ଆକାଶବାଣୀ କଟକ କେନ୍ଦ୍ରରୁ ରହିଛି ଓଡ଼ିଆରେ ସମ୍ବାଦ ଏବଂ ଜିଲ୍ଲା ହାଲଚାଲ ଶୁଣିପାରିବେ।

0: ଶୁଣୁଥିଲେ ଆଲୋଚନା ସହରୀ ସ୍ୱଚ୍ଛତା ବଜାୟ ରଖିବାରେ ବର୍ଜ୍ୟବସ୍ତୁ ପରିଚାଳନାର ଭୂମିକା ଏ ସମ୍ପର୍କରେ ଆଲୋଚନା କରୁଥିଲେ ରୁଚିର କୁମାର ପାଣିଗ୍ରାହୀ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
1: ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ

0: ଉଜ୍ଜଳ ଆମ ଦେଶ, ଏହାକୁ ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, କେନ୍ଦ୍ର କ୍ୟାବିନେଟ୍ରେ ରାମେଶ୍ୱର ପାରାଦ୍ୱୀପ ଉପକୂଳ ରାଜପଥ ନିର୍ମାଣକୁ ମଞ୍ଜୁରୀ। ଏହି ନିଷ୍ପତ୍ତି ପର୍ଯ୍ୟଟନ, ଶିଳ୍ପ ଓ ଅର୍ଥନୈତିକ ବିକାଶ କ୍ଷେତ୍ରରେ ସହାୟକ ହେବ କହିଲେ ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ନେଇ ପୁରୀରେ ଆୟୋଜିତ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକରେ ମତ ପ୍ରକାଶ। ଓଡ଼ିଶା 5 ବର୍ଗରେ ପାଇଲା ଜାତୀୟ ପଞ୍ଚାୟତ ପୁରସ୍କାର। ଏବଂ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତାକାଲି କେରଳ ସ୍ପର୍ଶ କରିବା ନେଇ ପାଣିପାଗ ବିଭାଗର ଆକଳନ। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ରାମେଶ୍ୱରଠାରୁ କୋଣାର୍କ ଦେଇ ପାରାଦ୍ୱୀପ ପର୍ଯ୍ୟନ୍ତ ଗ୍ରୀନ୍ ଫିଲ୍ଡ କୋଷ୍ଟାଲ ହାଇୱେ ଉପକୂଳ ରାଜପଥ ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି। 163 କିଲୋମିଟରରୁ ଉର୍ଦ୍ଧ୍ୱ ଲମ୍ବ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର 8,300 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ୟୟବରାଦ କରିଛନ୍ତି। ଏହି ବୃହତ୍ ପ୍ରକଳ୍ପକୁ 2 ପର୍ଯ୍ୟାୟରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟ ଅଧୀନରେ ରାମେଶ୍ୱରଠାରୁ କାକଟପୁର ପର୍ଯ୍ୟନ୍ତ ପ୍ରାୟ 79 କିଲୋମିଟର ସଡ଼କ ପଥକୁ 4 ବିଶିଷ୍ଟ ରାସ୍ତାରେ ପରିଣତ କରାଯିବ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ କାକଟପୁରଠାରୁ ପାରାଦ୍ୱୀପ ପର୍ଯ୍ୟନ୍ତ ପ୍ରାୟ 80 କିଲୋମିଟର ରାସ୍ତାକୁ ପକ୍କା ସୋଲ୍ଡର ବିଶିଷ୍ଟ 2 ବିଶିଷ୍ଟ ସଡ଼କ ପଥ ଭାବେ ନିର୍ମାଣ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି,
1: ଓଡ଼ିଶା ମେ କୋଷ୍ଟାଲ ହାଇୱେ ଯୋ ଷ୍ଟେଟ କି ବହୁତ ଲମ୍ବେ ସମୟ ସେ ଏକ ଡିମାଣ୍ଡ ରହି ହେ ବିକଜ କୋଷ୍ଟାଲ ଏରିଆଜ କା ବାର ବାର ସାଇକ୍ଲୋନ ସେ ଇମ୍ପାକ୍ଟ ହୋନା, କୋଷ୍ଟାଲ ଆକ୍ଟିଭିଟିଜ ଯୋ ହେ ଫିଶିଂ ହୋ, ପାନ କି ଖେତି ହୋ, ଧାନ କି ଖେତି ହୋ, କଇ ତରହ କେ ଇକୋନୋମିକ ଆକ୍ଟିଭିଟିଜ ହେ ଔର ସାଥ ହି ସାଥ ଯୋ ଟୁରିଜମ ଔର ଶ୍ରଦ୍ଧା କେ ବଡେ କେନ୍ଦ୍ର ହେ ଜୈସେ ପୁରୀ ହୋ ଗିଆ, ଚିଲିକା ହୋ ଗିଆ, ଇନ ସବ କି କନେକ୍ଟିଭିଟି ଅଲଙ୍ଗ ଦି କୋଷ୍ଟ କେସେ ହୋ, ଏକ ଲମ୍ବେ ଟାଇମ ସେ ଓଡ଼ିଶା କି ଡିମାଣ୍ଡ ରହି ହେ। ତୋ ଇସ ଡିମାଣ୍ଡ କୋ ଆଜ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ କ୍ୟାବିନେଟ ମେ ଆପ୍ରୁଭ କିଆ।
0: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିପାଇଁ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଏହି ନିଷ୍ପତ୍ତି ଦ୍ୱାରା ସଂଯୋଗୀକରଣ ବ୍ୟବସ୍ଥା ସୁଦୃଢ଼ ହେବା ସହ ପର୍ଯ୍ୟଟନ, ଶିଳ୍ପ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗ ଭିତ୍ତିଭୂମି ସୁଦୃଢ଼ କରିବା ସହ ନୀଳ ଅର୍ଥନୀତି ଏବଂ ଶିଳ୍ପାୟନକୁ ଏହା ଗତିଶୀଳ କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନରେ ଓଡ଼ିଶାର ଆର୍ଥିକ ପ୍ରଗତି, ପର୍ଯ୍ୟଟନ ଏବଂ ବାଣିଜ୍ୟ କ୍ଷେତ୍ରରେ ଏହି ପ୍ରକଳ୍ପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ETF ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ରସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିଭାଗର ମୁଖ୍ୟ ଡକ୍ଟର କୃଷ୍ଣ ସ୍ୱରୂପ ଭସ୍ସା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ସା ଆଶାବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ UAEର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପଞ୍ଚାୟତରାଜ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରାଯାଇଛି। केंद्र पंचायत राज मंत्री राजीव रंजन सिंह ही पुरस्कार प्रदान करछन्ति। एथिरे ओडिसारु पांचटी वर्गरे पुरस्कृत करा जायछि। दीनदयाल उपाध्याय पंचायत सतत विकास पुरस्कार वर्गरे गंजाम जिला छत्रपुर ब्लॉक अधीन पोटलामपुर ग्राम पंचायत सुस्थ ग्राम पंचायत भावे देशरे जुग्म तृतीय स्थान अधिकार करिछि। स्वच्छ और सबुज ग्राम पंचायत वर्गरे सुंदरगढ़ जिला लाठिकटा ब्लॉकर हाथीबंधा ग्राम पंचायत देशरे जुग्म भावे द्वितीय स्थान अधिकार करिछि। नानाजी देशमुख सर्वोत्तम पंचायत सतत विकास पुरस्कार वर्गरे गंजाम जिला परिषद देशरे द्वितीय स्थान रे रहिछि। महाप्रभु श्री जगन्नाथ नाम जमीन वर्ष वर्ष धरी बसती स्थापन कर सेवक निजग एवं मठगुड़ी भू संपत्तिगत अधिकार देवाई समीक्षा बैठक अनुष्ठित हो लोकसेवा भवन में बैठक में आईन पूर्त अबकारी मंत्री पृथ्वीराज हरिचंदन दीर्घदिन धरी श्री जगन्नाथ नाम जमीन बसवास करुवा सेवक निजग एवं मठगुड़ी ठिक बंदोबस्त कर गुरुत्व प्रदान कर पुरी श्रीजगन्नाथ मंदिर रे ई हुंडी व्यवस्था कार्यकारी करिबा पई एक उच्चस्तरीय बैठक अनुष्ठित हो जाइछि। मंत्री पृथ्वीराज हरिचंदन अध्यक्षता रे आयोजित बैठक रे ई हुंडी व्यवस्था को सफल भाव कार्यकारी करिबा ने आलोचना होइछि। बैठक रु जाना पड़िछि दान अर्थराशि पई आयकर छाड व्यवस्था रहिबो। भक्तमानन को ठारु दान सूत्र रे आसीबाकु थिबा अर्थ केवल श्रीमंदिर रो विकास दिगरे खर्च हेबो। यह व्यवस्था कार्यकारी हेले देश तथा राज्य बाहर रहुथबा भक्त माने श्रीमंदिर हुंडी को सहजरे अर्थराशि पठाई परिबे। तबे यह व्यवस्था को साइबर अपराध रो मुक्त करिबा पदक्षेप नेबाकु मंत्री परामर्श दैछन्ति। ज्येष्ठ मलमास तृतीय तिथि आज पुरी श्रीमंदिर में महाप्रभुंकर बनकलागी नीति अनुष्ठित होउछि। महाप्रभुंकर यही श्रृंगार गुप्त नीति पई आज संध्या 6:00 राति 10:00 पर्यंत सर्वसाधारण दर्शन बंद रहिछि बोली श्रीमंदिर प्रशासन पक्षरु सूचना दिया जाइछि। भुवनेश्वर बासुआ घाईठारे ओडिशा अर्बान एकाडेमीर नवनिर्मित छात्रावास को गृहनिर्माण और नगर उन्नयन मंत्री डॉक्टर कृष्णचंद्र महापात्र उद्घाटन करिछन्ति। श्री महापात्र कहिछन्ति राज्य में शहरी विकास लक्ष्य हासिल करने दक्षता वृद्धि गुरुत्वपूर्ण। यह अवसर में ओडिशा अर्बान एकाडेमीर वार्षिक प्रशिक्षण क्यालेंडर उन्मोचित होइछि। 9,45,00,000 टंका व्ययरे निर्मित यह छात्रावास को स्वतंत्र आवासिक सुविधा भाव विकसित कर समाज रे सत्य निरपेक्ष संवाद परिवेषण सह ग्रामांचल समस्या को नहीं सरकार दृष्टि आकर्षण रे सांबादिक माने गुरुत्वपूर्ण भूमिका निर्वाह करिथांती बोली उच्च शिक्षा मंत्री सूर्यवंशी सूरज कहिछन्ति। भद्रक रे ओडिशा सांबादिक संघर राज्य कार्यकारिणी बैठक में श्री सूरज जोगदे सांबादिक मानंक दाबी और समस्या को सरकार विचार करथबार कहिछन्ति। मातृभाषा लोकसाहित्य और लोकसंस्कृति क्षेत्र में उल्लेखनीय अवदान पर पद्मश्री सम्मान प्राप्त डॉक्टर महेन्द्र मिश्र को राज्य सरकार पक्षर् संबर्धित करी मिश्र को ओडिया भर्चुअल एकाडेमी ब्रांड आंबासडर भाव मनोनीत कर नुआपड़ा जिले में जिलापा मधुसूदन दास अध्यक्षतार जिला मुख्यालय सम्मेलनी कक्ष में शिक्षा समीक्षा बैठक अनुष्ठित हो कार्यक्रम जिलापा समस्त ब्लॉक शिक्षा अधिकारी वर्ष सारा होगा विभिन्न कार्यकलाप संपर्क में वार्षिक कार्यसूची प्रस्तुत करने को निर्देश देते। यह अवसर में विभिन्न परीक्षा कृतित्व हासिल कर परीक्षार्थी जिलापा अभिनंदन जनाई बौद्ध जिलार कंटामाल ब्लक मनमुंडा और हरभंगा ब्लक वीरनर सिंहपुर ठारे रविधान क्रय प्रक्रिया आरंभ हो रविधान पर 1,85,500 क्विंटाल धान क्रय लक्ष्य रखाई बेले 24 पैक्स मध्यम धान क्रय करापड़ी। वीरनर सिंहपुर विपणन केन्द्र में सांपच और मथुरा पैक्स पक्ष 662 जन चाषी धान विक्रय पंजीकरण कर बौद्ध जिलार कला और संस्कृति संघ आनुकूल्य जिलापा सद्भावना गृह में कलाकार स्वागत संवर्धना समारोह अनुष्ठित हो जिलार कला संस्कृति और लोक परंपरार सुरक्षा संरक्षण और प्रसार दिगरे कलाकार अवदान अतुलनीय जिलापा। दक्षिण पश्चिम मौसुमी वायु आसंताकाली केरल स्पर्श करने भारतीय पाणीपाग विभाग आकलन करछि। पाणीपाग विभाग सूचना अनुसार एलिनो प्रभाव मौसुमी वायुर अग्रगति मंथर रही। आंचलिक संवाद शेष होगा पूर्व मुख्य संवाद पुणे केन्द्र कैबिनेट रे रामेश्वर पारादीप उपकूल राजपथ निर्माण को मंजूरी। यह निष्पत्ति पर्यटन शिल्प और अर्थनैतिक विकास क्षेत्र में सहायक होगा कहले मुख्यमंत्री। विपर्य परिचालना क्षेत्र में ओडिशा उल्लेखनीय सफलता हासिल कर।

0: ପାଇଁ ସାଇକେଲ ଚାଳନା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବର୍ତ୍ତମାନର ଆଧୁନିକ ଯୁଗରେ ସହରୀକରଣ ଏବଂ ଶିଳ୍ପାୟନ ବୃଦ୍ଧି ପାଉଛି, ଏହା ସହିତ ମଧ୍ୟ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ ଓ ଅସ୍ୱାସ୍ଥ୍ୟକର ଜୀବନଶୈଳୀ। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି ସାଇକେଲ ଚାଳନାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟରେ ଆଜି ବିଶ୍ୱବ୍ୟାପୀ ସାଇକେଲ ଦିବସ ପାଳନ କରାଯାଉଛି। ସୁସ୍ଥ ଜୀବନଶୈଳୀ ଏବଂ ପ୍ରଦୂଷଣମୁକ୍ତ ପରିବେଶ ବିକାଶରେ ସାଇକେଲ ଚାଳନାର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଜାତିସଂଘ ସାଧାରଣ ପରିଷଦ ନିଷ୍ପତ୍ତି ଅନୁଯାୟୀ 2018 ଜୁନ୍ ମାସ 3 ବିଶ୍ୱ ସାଇକେଲ ଦିବସ ଭାବେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବାର୍ତ୍ତା ରହିଛି ସବୁଜ ଭବିଷ୍ୟତ ପାଇଁ ସାଇକେଲ ଚାଳନା। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଏବଂ ଟ୍ରାଫିକ୍ ସମସ୍ୟା ଭଳି ଆହ୍ୱାନକୁ ପ୍ରତିହତ କରିବା ଏବଂ ସାଇକେଲକୁ ଏକ ସ୍ୱଚ୍ଛ ଓ ସବୁଜ ପରିବହନ ମାଧ୍ୟମରେ ଆପଣାଇବାକୁ ଏହି ବାର୍ତ୍ତା ପ୍ରତିଫଳନ କରୁଛି। ଅନ୍ୟ ପ୍ରକାର କହିଲେ ସାଇକେଲ କେବଳ ଏକ ପରିବହନର ମାଧ୍ୟମ ନୁହେଁ, ବରଂ ଆତ୍ମନିର୍ଭରଶୀଳତା ତଥା ସରଳ ଜୀବନଯାପନର ଏକ ପ୍ରତୀକ ବୋଲି କୁହାଯାଇପାରିବ। ନିୟମିତ ସାଇକେଲ ଚାଳନା ଦ୍ୱାରା ହୃଦରୋଗ, ମଧୁମେହ, ମେଦବହୁଳତା ଏବଂ ମାନସିକ ଚାପ ଭଳି ସମସ୍ୟାକୁ ହ୍ରାସ କରାଯାଇପାରିବ। ସୁସ୍ଥ ଜୀବନଶୈଳୀ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇପାରିବ। ସାଇକେଲ ପାଇଁ କୌଣସି ଇନ୍ଧନର ଆବଶ୍ୟକତା ପଡ଼ୁନଥିବାରୁ ଅଙ୍ଗାରକାମ୍ଳ ନିର୍ଗମନର ଆଶଙ୍କା ନଥାଏ, ଫଳରେ ବାୟୁ ଓ ଶବ୍ଦ ପ୍ରଦୂଷଣ ସୃଷ୍ଟି ନ ହୋଇ ଏକ ସ୍ୱଚ୍ଛ ପରିବେଶ ବିକାଶ ସମ୍ଭବ ହୋଇପାରିବ। ଅତି କମ୍ ଖର୍ଚ୍ଚରେ ଯାତାୟାତର ଏହା ଏକ ପ୍ରକୃଷ୍ଟ ମାଧ୍ୟମ ମଧ୍ୟ ହୋଇପାରିବ। ସାଇକେଲ ବ୍ୟବହାର ଦ୍ୱାରା ଟ୍ରାଫିକ୍ ଜନିତ ସମସ୍ୟାକୁ ଦୂର କରାଯାଇପାରିବ। ସମାଜରେ ଆର୍ଥିକ ତଥା ଲିଙ୍ଗଗତ ଅସମାନତାକୁ ଏହା ଦୂର କରି ସମାଜର ବିଭିନ୍ନ ବର୍ଗଙ୍କୁ ଏକତା ସୂତ୍ରରେ ବାନ୍ଧିବାର ମଧ୍ୟ ସାଇକେଲ ଏକ ଶ୍ରେଷ୍ଠ ମାଧ୍ୟମ ହୋଇପାରିବ। ଭାରତରେ ଦୈନନ୍ଦିନ ଜୀବନରେ ସାଇକେଲକୁ ପରିବହନର ଏକ ମାଧ୍ୟମ ଭାବେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। 2024 ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ସୁସ୍ଥ ଭାରତ ଅଭିଯାନ ଅଧୀନରେ ସଣ୍ଡେ ଅନ୍ ସାଇକେଲ ପଦକ୍ଷେପକୁ ପ୍ରୋତ୍ସାହନ ପ୍ରଦାନ କରାଯାଇ ଆସୁଛି। ସପ୍ତାହର ଛୁଟି ଦିନକୁ ସ୍ୱାସ୍ଥ୍ୟ ଓ ପ୍ରକୃତି ପାଇଁ ପ୍ରଦାନ ସ୍ୱରୂପ ସଚେତନତା କରିବା ଲକ୍ଷ୍ୟ ନେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହା ଏବେ ବେଶ୍ ଲୋକପ୍ରିୟତା ହାସଲ କରିଥିବା ଜଣାପଡ଼ିଛି। ସାଇକେଲ ବ୍ୟବହାର ବୃଦ୍ଧି ପାଇବା ସହ ଏହାର ଉତ୍ପାଦନ ତଥା ବିକ୍ରି ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି କରୁଛି। ଅଭିଯାନ ଅଧୀନରେ ପ୍ରତ୍ୟେକ ରବିବାର ଦେଶର ବିଭିନ୍ନ ସହରରେ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ସାଇକେଲ ର୍ୟାଲିର ଆୟୋଜନ କରାଯାଉଛି। ଏହାର ଫଳସ୍ୱରୂପ ସମାଜରେ ସ୍ୱାସ୍ଥ୍ୟ ସଚେତନତା ଓ ସୁସ୍ଥ ରହିବା ସଂସ୍କୃତି ସୁଦୃଢ଼ ହେଉଛି। ଜନସାଧାରଣଙ୍କର ପରିବେଶ ପ୍ରତି ଦାୟିତ୍ୱବୋଧତା ବୃଦ୍ଧି ପାଇବା ସହ ସାମୂହିକ ଏକତା ଏବଂ ସାମାଜିକ ସହଯୋଗ ଅଧିକ ସଶକ୍ତ ହୋଇପାରୁଛି। ଦେଶର ଯୁବବର୍ଗ ଏହାଦ୍ୱାରା ପ୍ରୋତ୍ସାହିତ ହେବା ସହ କ୍ରୀଡ଼ା କ୍ଷେତ୍ର ଏବଂ ସୁସ୍ଥ ଅଭ୍ୟାସକୁ ଆପଣାଇ ପାରୁଛନ୍ତି। ଅନ୍ୟ କେତେକ ପଦକ୍ଷେପ ମଧ୍ୟରେ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ମାର୍ଟ ସିଟି ମିଶନ ଅଧୀନରେ 100 ଅଧିକ ସହରର ସାଇକେଲ ଅଭିଯାନ କାର୍ଯ୍ୟକାରୀ କରାଯାଇଛି। ଏଥିପାଇଁ ସହରଗୁଡ଼ିକରେ ସାଇକେଲ ଚଳାଇବା ପାଇଁ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ରାସ୍ତା ପ୍ରସ୍ତୁତ ହୋଇଛି। ମୋବାଇଲ୍ ଆପ୍ ଆଧାରିତ ସାଇକେଲ ସେୟାରିଂ ବ୍ୟବସ୍ଥା ମଧ୍ୟ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରାଳୟ ପକ୍ଷରୁ ବୈଦ୍ୟୁତିକ ସାଇକେଲ ତଥା ନିରନ୍ତର ଯୋଗାଯୋଗ ବ୍ୟବସ୍ଥାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସ୍ତ୍ରୀ ନାମରେ ଏକ ପାଇଲଟ୍ ପ୍ରକଳ୍ପ ଆରମ୍ଭ ହୋଇଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ଗ୍ରାମୀଣ ମହିଳା ଉଦ୍ୟୋଗୀକୁ ବୈଦ୍ୟୁତିକ ପରିବହନ ସାଇକେଲ ଯୋଗାଇ ଦିଆଯାଉଛି। ଏହାଦ୍ୱାରା ସେମାନଙ୍କର ଶାରୀରିକ ପରିଶ୍ରମ ହ୍ରାସ ପାଇବା ସହ ବ୍ୟବସାୟ ଓ ଜୀବିକା ସହଜ ହୋଇପାରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର ସାଇକେଲ ପରିଷଦ ଗଠନ କରାଯାଇଛି। ଦେଶରେ ହାଲୁକା, ସ୍ମାର୍ଟ ଏବଂ ଅନ୍ତର୍ଜାତୀୟ ସ୍ତରର ସାଇକେଲ ତଥା ଇ ସାଇକେଲ ନିର୍ମାଣକୁ ପ୍ରୋତ୍ସାହନ ପ୍ରଦାନ କରିବା ଏହି ପରିଷଦ ଗଠନର ମୂଳ ଲକ୍ଷ୍ୟ। ଦେଶକୁ ଆତ୍ମନିର୍ଭରଶୀଳ ଏବଂ ବିଶ୍ୱ ବଜାରରେ ଏ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ଗଢ଼ି ତୋଳିବାକୁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପରିଶେଷରେ ଏତିକି କୁହାଯାଇପାରେ, ସୁସ୍ଥତା ଏବଂ ସ୍ୱଚ୍ଛ ପୃଥିବୀ ସୃଷ୍ଟି ଦିଗରେ ସାଇକେଲ ଚାଳନା ଏକ ଦୃଢ଼ ପଦକ୍ଷେପ। ଆସନ୍ତୁ ଏହାକୁ ଆପଣାଇବା ଏବଂ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଠନ କରିବା ପାଇଁ ସଂକଳ୍ପବଦ୍ଧ ହେବା।
1: ଶେଷ ହେଲା ଆଜିର ପ୍ରସଙ୍ଗ। ଆଜିର ପ୍ରସଙ୍ଗ
2: ଏତେବେଳେ ଯାଏଁ ଆକାଶବାଣୀ କଟକରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର। ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।

0: ଆକାଶବାଣୀ ସମ୍ବଲପୁର।
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ର ସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ। ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ବିମାନ କମ୍ପାନୀଗୁଡ଼ିକୁ ସେମାନଙ୍କର ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ସେବା ପାଇଁ ଜେଟ୍ ଇନ୍ଧନ ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ନିମନ୍ତେ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ଏକକାଳୀନ ବଜେଟ୍ ସହାୟତା ମଞ୍ଜୁର କରିଛନ୍ତି। ପଶ୍ଚିମ ଏସିଆ ସଂଘର୍ଷ ଯୋଗୁଁ ଏଟିଏଫ୍ ମୂଲ୍ୟରେ ଅସ୍ଥିରତା ଲାଗି ରହିଥିଲା। ଏଟିଏଫ୍ ମୂଲ୍ୟ ନିର୍ଦ୍ଧାରଣକୁ ସହଜ କରିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ ଏହି ସହାୟତା ପ୍ରଦାନ କରାଯିବ। ନୂଆଦିଲ୍ଲୀରେ ଆଜି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗଣମାଧ୍ୟମକୁ କହିଛନ୍ତି, ଏହା ଏକ ଆତ୍ମନିର୍ଭରଶୀଳ ରାଜସ୍ୱ ଉତ୍ପନ୍ନକାରୀ ପାଣ୍ଠି, ଯାହା ଅନୁସୂଚିତ ଭାରତୀୟ ବିମାନ କମ୍ପାନୀଗୁଡ଼ିକ ପାଇଁ ଏଟିଏଫ୍ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବା ସହିତ ବିମାନ ସେବା କ୍ଷେତ୍ର ସହ ଜଡ଼ିତ 77 ଲକ୍ଷ କର୍ମଚାରୀଙ୍କୁ ଚାକିରି କ୍ଷେତ୍ରରେ ସୁରକ୍ଷା ପ୍ରଦାନ କରିବ। ବେସାମରିକ ବିମାନ ଚଳାଚଳ, ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏବଂ ଖର୍ଚ୍ଚ ବିଭାଗର ପ୍ରତିନିଧିମାନଙ୍କୁ ନେଇ ଗଠିତ ତଦାରଖ କମିଟି କାର୍ଯ୍ୟାନ୍ୱୟନ, ଦାବି ଯାଞ୍ଚ, ସମନ୍ୱୟ ଏବଂ ସମାଧାନର ତଦାରଖ କରିବ। ଏଟିଏଫ୍ ମୂଲ୍ୟ ସ୍ଥିରୀକରଣ ସମର୍ଥନ 36 ମାସ ପାଇଁ ବଳବତ୍ତର ରହିବ। ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଏଟିଏଫ୍ ମୂଲ୍ୟ ମାର୍ଚ୍ଚ ମାସରେ 2.5 ଗୁଣା ବୃଦ୍ଧି ପାଇ ଚଳିତ ବର୍ଷ ମଇ ମାସରେ 142 ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ପୁରୁଣା ଟ୍ରକ୍ ଏବଂ ବସ୍ ବଦଳାଇବା ପାଇଁ ଜାତୀୟ ରାଜଧାନୀ କ୍ଷେତ୍ର ଯୋଜନା ବୋର୍ଡକୁ ସହାୟତା ପାଇଁ ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। 9,585 କୋଟି ଟଙ୍କା ବ୍ୟୟ ବରାଦ ସହ ଏହି ଯୋଜନା ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପଞ୍ଜୀକୃତ ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS4 କିମ୍ବା ପୂର୍ବ ନିର୍ଗମନ ମାନଦଣ୍ଡ ପାଳନ କରୁଥିବା ଟ୍ରକ୍ ଏବଂ ବସ୍ ମାଲିକମାନଙ୍କୁ BS6 କିମ୍ବା ବୈଦ୍ୟୁତିକ ଯାନ ସହିତ ବଦଳାଇବାକୁ ପ୍ରୋତ୍ସାହିତ କରିବାର ଲକ୍ଷ୍ୟ ରଖିଛି। ଶ୍ରୀ ବୈଷ୍ଣବ କହିଛନ୍ତି, ଦିଲ୍ଲୀ ଜାତୀୟ ରାଜଧାନୀ ଅଞ୍ଚଳରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଏବଂ ସ୍ୱଚ୍ଛ ଗତିଶୀଳତାକୁ ପ୍ରୋତ୍ସାହିତ କରିବା ଏହି 2 ବର୍ଷିଆ ଯୋଜନାର ଲକ୍ଷ୍ୟ ରହିଛି। ଏହି ଯୋଜନା ଅନ୍ତର୍ଗତ ପ୍ରାୟ 2 ଲକ୍ଷ ଟ୍ରକ୍ ଏବଂ 16,000 ବସ୍ ବଦଳାଇ ଦିଆଯିବ। ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଓଡ଼ିଶାର ରାମେଶ୍ୱରରୁ ପାରାଦ୍ୱୀପ ପର୍ଯ୍ୟନ୍ତ ନୂତନ ଉପକୂଳ ରାଜପଥ ନିର୍ମାଣକୁ ମଧ୍ୟ ଅନୁମୋଦନ କରିଛି, ଯାହାର ମୋଟ ଦୈର୍ଘ୍ୟ 163 କିଲୋମିଟରରୁ ଉର୍ଦ୍ଧ୍ୱ ହେବ। ଏହି ରାଜପଥ ପ୍ରକଳ୍ପ ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ଜିଲ୍ଲା ଦେଇ ଗତି କରିବ। 8,300 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପଗୁଡ଼ିକ ଶେଷ ହେବା ପରେ ରାମେଶ୍ୱର ଏବଂ ପାରାଦ୍ୱୀପ ମଧ୍ୟରେ ଯାତ୍ରା ସମୟ ପ୍ରାୟ 2.5 ଘଣ୍ଟା ହ୍ରାସ ପାଇବାର ଆଶା କରାଯାଉଛି।
2: हाईवे जो स्टेट की बहुत लंबे समय से एक डिमांड रही है, बिकॉज कोस्टल एरियाज का बार बार साइक्लोन से इम्पैक्ट होना, कोस्टल एक्टिविटीज जो है, फिशिंग हो, पान की खेती हो, धान की खेती हो, कई तरह के इकोनॉमिक एक्टिविटीज हैं, और साथ ही साथ जो टूरिज्म और श्रद्धा के बड़े केंद्र हैं, जैसे पुरी हो गया, चिलिका हो गया, इन सब की कनेक्टिविटी अलॉन्ग द कोस्ट कैसे हो, ये एक लंबे टाइम से उड़ीसा की डिमांड रही है। तो इस डिमांड को आज माननीय प्रधानमंत्री श्री नरेंद्र मोदी जी ने कैबिनेट में अप्रूव किया।
1: ଏତଦ୍ବ୍ୟତୀତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍ କମିଟି 3,936 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟରେ ବିହାରରେ 31 ନମ୍ବର ଏବଂ 231 ନମ୍ବର ଜାତୀୟ ରାଜପଥର ଖଗାରିଆ ପୂର୍ଣ୍ଣିଆ ସେକ୍ସନକୁ 4 ଲେନ୍ ପର୍ଯ୍ୟନ୍ତ ଉନ୍ନତିକରଣକୁ ମଧ୍ୟ ଅନୁମୋଦନ କରିଛି। ଏହି ପ୍ରକଳ୍ପ ବିହାରର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ପରିବହନ ପରିଚାଳନାକୁ ସୁଗମ ସଂଯୋଗ ପ୍ରଦାନ କରିବ। ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ପୁରୀରେ ବ୍ରିକ୍ସ ରାଷ୍ଟ୍ର ସମୂହର ଦ୍ୱିତୀୟ ବୈଷୟିକ କାର୍ଯ୍ୟଗୋଷ୍ଠୀ ବୈଠକ ଆଜିଠାରୁ ଆରମ୍ଭ ହୋଇଛି। ପ୍ରତିରୋଧ କ୍ଷମତା, ପାରସ୍ପରିକ ସହଯୋଗ ତଥା ସମନ୍ୱୟ ଏବଂ ନିରନ୍ତର ଧାରଣୀୟ ବିକାଶର ନିର୍ମାଣ ଶୀର୍ଷକରେ ଏହି ବୈଠକ ଆୟୋଜିତ ହୋଇଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ବିଭାଗ ମୁଖ୍ୟ ଡକ୍ଟର କୃଷ୍ଣସ୍ୱରୂପ ଭସ୍ଚା କହିଛନ୍ତି, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଅଗ୍ରଣୀ ରାଜ୍ୟ ଭାବେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଆଗାମୀ ଦିନରେ ସାଧାରଣ ଶିକ୍ଷା, ସହଯୋଗ ଓ ଅନୁଭବ ବିନିମୟ ମାଧ୍ୟମରେ ସ୍ଥାୟୀ ଓ ବିପର୍ଯ୍ୟୟ ବିପଦ ହ୍ରାସ ବ୍ୟବସ୍ଥା ଗଠନ ଦିଗରେ ବ୍ରିକ୍ସ ଦେଶମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଶ୍ରୀ ଭସ୍ଚା ଆଶା ବ୍ୟକ୍ତ କରିଛନ୍ତି। ସମୁଦାୟ ଭିତ୍ତିକ ବିପର୍ଯ୍ୟୟ ବିପଦ ହ୍ରାସ, ପରିଚାଳନା ପାଇଁ ଅର୍ଥ ବ୍ୟବସ୍ଥା, ବହୁମୁଖୀ ପୂର୍ବ ସତର୍କତା ବ୍ୟବସ୍ଥା, ସ୍ଥିର ଭିତ୍ତିଭୂମି, ବିଜ୍ଞାନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯିବା ଆବଶ୍ୟକ ବୋଲି ଅନ୍ୟ ବକ୍ତାମାନେ ଆଲୋଚନାରେ ଭାଗ ନେଇ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ ଭାରତ ସମେତ ବ୍ରାଜିଲ, ରୁଷିଆ, ଚୀନ, ଦକ୍ଷିଣ ଆଫ୍ରିକା, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ସାଉଦି ଆରବ, ଇଜିପ୍ଟ ଏବଂ ୟୁଏଇର ପ୍ରତିନିଧିଗଣ ଯୋଗ ଦେଇଛନ୍ତି। ଶୁକ୍ରବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ବୈଦେଶିକ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି।

0: ଆକାଶବାଣୀରୁ କର୍ଣ୍ଣାଟକରେ କଂଗ୍ରେସ ବିଧାୟକ ଦଳ ନେତା ଡିକେ ଶିବକୁମାର ଆଜି ରାଜ୍ୟର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଥୱରଚାନ୍ଦ ଗେହଲଟ ବେଙ୍ଗାଲୁରୁଠାରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବତନ ଗୃହମନ୍ତ୍ରୀ ଡକ୍ଟର ଜି ପରମେଶ୍ୱର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ ସହ 12 ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କ କାର୍ଯ୍ୟକାଳ ପାଇଁ ଶୁଭେଚ୍ଛା ଜଣାଇବା ସହ ଜନକଲ୍ୟାଣ ପାଇଁ କେନ୍ଦ୍ର ସରକାର କର୍ଣ୍ଣାଟକ ସରକାରଙ୍କ ସହିତ ମିଳିମିଶି କାର୍ଯ୍ୟ କରିବେ ବୋଲି କହିଛନ୍ତି। ଭାରତରେ ଅବସ୍ଥାପିତ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର୍ କହିଛନ୍ତି ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିର 99% ଚୂଡ଼ାନ୍ତ ହୋଇସାରିଛି ଏବଂ ଅବଶିଷ୍ଟ ସମସ୍ୟାର ସମାଧାନ ପାଇଁ ଉଭୟ ପକ୍ଷ କାର୍ଯ୍ୟ କରୁଛନ୍ତି। ମୁମ୍ବାଇଠାରେ ଆୟୋଜିତ ସିଟି 2026 ଇଣ୍ଡିଆ କନ୍ଫରେନ୍ସରେ ସେ ଆଶା ପ୍ରକଟ କରି କହିଛନ୍ତି ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହି ଚୁକ୍ତି ସମ୍ପନ୍ନ ହୋଇପାରେ। ଶ୍ରୀ ଗୋର୍ ଆସନ୍ତାକାଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟସୂଚୀ ରହିଛି। ଭାରତ ଆମେରିକା ସମ୍ପର୍କକୁ ଆଧୁନିକ ସମୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ବର୍ଣ୍ଣନା କରି ଶ୍ରୀ ଗୌର କହିଛନ୍ତି ଉଭୟ ଦେଶ ମଧ୍ୟରେ ସହଯୋଗ ବିଶ୍ୱ ବାଣିଜ୍ୟ ପ୍ରଯୁକ୍ତିବିଦ୍ୟା ଯୋଗାଣ ଶୃଙ୍ଖଳ ଏବଂ ସୁରକ୍ଷାର ଭବିଷ୍ୟତକୁ ରୂପରେଖ ଦେବାରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରଷ୍ଟ କାର୍ଯ୍ୟକ୍ରମ ଅଧୀନରେ କୃତ୍ରିମ ବୁଦ୍ଧିମତା ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଫାର୍ମାସ୍ୟୁଟିକାଲ୍ସ ଏବଂ ସୁରକ୍ଷିତ ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଚାଲିଥିବା ସହଯୋଗକୁ ସେ ଗୁରୁତ୍ୱ ଦେଇଛନ୍ତି। ସମ୍ପ୍ରତି ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ଶୁଳ୍କ ପଦକ୍ଷେପ ଉପରେ ଶ୍ରୀ ଗୌର ସ୍ପଷ୍ଟୋକ୍ତି କରି କହିଛନ୍ତି ଏହା ଏକ ବ୍ୟାପକ ବିଶ୍ୱ ବାଣିଜ୍ୟ ସମୀକ୍ଷା ପ୍ରକ୍ରିୟାର ଅଂଶ ଏବଂ ଏହା ବିଶେଷ ଭାବେ ଭାରତକୁ ଲକ୍ଷ୍ୟ କରି କରାଯାଇ ନାହିଁ। ଡେନମାର୍କର ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ମେଟେ ଫ୍ରେଡ୍ରିକ୍ସନ୍ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଡେନମାର୍କ ମଧ୍ୟରେ ପାରସ୍ପରିକ ବିଶ୍ୱାସ ସମାନ ଚିନ୍ତାଧାରା ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମିଳିତ ପ୍ରତିବଦ୍ଧତା ଉପରେ ଆଧାରିତ ଏକ ସୁଦୃଢ଼ ଭାଗିଦାରୀ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଡେନମାର୍କ ସବୁଜ ରଣନୈତିକ ଭାଗିଦାରୀକୁ ସଶକ୍ତ କରିବା ଏବଂ ଉଭୟ ଦେଶର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଏହି ସହଯୋଗକୁ ନୂତନ ଶିଖରରେ ପହଞ୍ଚାଇବାକୁ ଶ୍ରୀ ଫ୍ରେଡ୍ରିକ୍ସନ୍ଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବାକୁ ସେ ଆଗ୍ରହୀ ଅଛନ୍ତି ବୋଲି କହିଛନ୍ତି। କୁଏତ ଅନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଯାତ୍ରୀବାହୀ ଟର୍ମିନାଲ୍ ଉପରେ ଆଜି ସକାଳେ ଏକ ଇରାନୀ ଡ୍ରୋନ୍ ଆକ୍ରମଣ ଫଳରେ ବ୍ୟାପକ କ୍ଷତି ହୋଇଛି। ଘଟଣାରେ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଇତିମଧ୍ୟରେ ଆମେରିକା ଓ ଇରାନ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତି ଉପସାଗରୀୟ ଅଞ୍ଚଳରେ ବିଗିଡ଼ିବାରେ ଲାଗିଛି। ଆକ୍ରମଣ ସମୟରେ କୁଏତର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏକାଧିକ ଇରାନୀ କ୍ଷେପଣାସ୍ତ୍ର ଓ ଡ୍ରୋନ୍କୁ ପ୍ରତିହତ କରିଥିଲା କିନ୍ତୁ ଗୋଟିଏ ଆକ୍ରମଣ ଏକ ନମ୍ବର ଟର୍ମିନାଲ୍କୁ ଭେଦ କରିଥିଲା। ବିମାନ ବନ୍ଦରର ସଂରଚନା ବ୍ୟାପକ କ୍ଷତିଗ୍ରସ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବିମାନ ଚଳାଚଳକୁ ତୁରନ୍ତ ସ୍ଥଗିତ ରଖିବାକୁ ପଡ଼ିଛି। କୁଏତ ଅଭିମୁଖେ ଆସୁଥିବା ବିମାନଗୁଡ଼ିକ ଆଞ୍ଚଳିକ ପଡ଼ୋଶୀ ବିମାନ ବନ୍ଦର ଆଡ଼କୁ ବଦଳାଇ ଦିଆଯାଉଛି। ତେବେ ପରବର୍ତ୍ତୀ ସମୟରେ କୁଏତ ଏୟାରୱେଜ୍ ଏକ ଅଲଗା କ୍ଷତିଗ୍ରସ୍ତ ନ ହୋଇଥିବା ଟର୍ମିନାଲ୍କୁ ସୀମିତ ବିମାନ ଚଳାଚଳ କରିବାରେ ସଫଳ ହୋଇଛି। ବ୍ୟାଡମିଣ୍ଟନରେ ଭାରତର ଆୟୁଷ ସେଟ୍ଟି ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ ବିଜୟ ସହ ଚୀନ୍ର ୱେଙ୍ଗ ହଙ୍ଗ ୟଙ୍ଗ୍ଙ୍କୁ 8-22, 22-20 ଏବଂ 21-15 ପରାସ୍ତ କରି ଇଣ୍ଡୋନେସିଆ ଓପନ୍ ସୁପର 1000ର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ମିକ୍ସଡ୍ ଡବଲ୍ସରେ ମଧ୍ୟ ଭାରତ ଏକ ସ୍କରଣୀୟ ବିଜୟ ହାସଲ କରିଛି। ରୋହନ କପୁର ଏବଂ ଋତୁପର୍ଣ୍ଣା ଗାଡେଙ୍କ ଯୋଡ଼ି ଚୀନ୍ ତାଇପେଇର ୟାଙ୍ଗ୍ ପୋ ହୁଆନ୍ ଏବଂ ହୁ ଲିଙ୍ଗ୍ ଫାଙ୍ଗ୍ଙ୍କୁ ସିଧାସଳଖ 21-14 ଓ 21-14 ପରାସ୍ତ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଆଜି ଭାରତର ଉନ୍ନତି ହୁଡ଼ା ଜାପାନର ପୂର୍ବତନ ବିଶ୍ୱ ଚାମ୍ପିୟନ୍ ନୋଜୋମି ଓକୁହାରାଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦ ପୁଣିଥରେ। ଏଟିଏଫ୍ ମୂଲ୍ୟରେ ସ୍ଥିରତା ବଜାୟ ରଖିବା ପାଇଁ ତୈଳ ବିପଣନ କମ୍ପାନୀଗୁଡ଼ିକୁ 10,000 କୋଟି ଟଙ୍କାର ବଜେଟ୍ ସହାୟତା ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍। ପୁରୀରେ ଆରମ୍ଭ ହେଲା ବିପର୍ଯ୍ୟୟ ପରିଚାଳନା ବିପଦ ହ୍ରାସ ନେଇ ବ୍ରିକ୍ସ ରାଷ୍ଟ୍ରସମୂହ ବୈଠକ। କର୍ଣ୍ଣାଟକର 25ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ଡିକେ ଶିବକୁମାର। ପ୍ରସ୍ତାବିତ ଭାରତ ଆମେରିକା ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନେଇ ଆଶା ପ୍ରକାଶ କଲେ ଭାରତରେ ଅବସ୍ଥାପିତ ଆମେରିକା ରାଷ୍ଟ୍ରଦୂତ ଏବଂ ଇଣ୍ଡୋନେସିଆ ଓପନ୍ ସୁପର 1000 ବ୍ୟାଡମିଣ୍ଟନର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କଲେ ଆୟୁଷ ସେଟ୍ଟି। ସମ୍ବାଦ ଶେଷ ହେଲା।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ସୁନୀଲ କୁମାର ପାଢ଼ୀ।

0: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲ ଶୁଣନ୍ତୁ କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଳାହାଣ୍ଡି ସମ୍ବାଦଦାତା ସୁନୀଲ କୁମାର ପାଢ଼ୀ ଓ ଉପସ୍ଥାପନାରେ ମୁଁ ଉଦୟନାଥ ସ୍ୱାଇଁ। କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକରେ କେନ୍ଦ୍ର ସରକାରଙ୍କ ପିଏମ୍ ଜନମନ ଯୋଜନା ସଫଳତାର ସହ କାର୍ଯ୍ୟକାରୀ ହେଉଛି। ବିଶେଷକରି କୁଟିଆ କନ୍ଧ ସମେତ ପିଭିଟିଜି ସମ୍ପ୍ରଦାୟର ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଗମନାଗମନ ବାସଗୃହ ପାନୀୟ ଜଳ ଓ ସ୍ୱାସ୍ଥ୍ୟ ସେବା ଭଳି ମୌଳିକ ସୁବିଧାକୁ ପ୍ରାଥମିକତା ଦିଆଯାଇଛି। ଯୋଗ୍ୟ ହିତାଧିକାରୀଙ୍କ ପାଇଁ 6,131 ଅଧିକ ଆବାସ ମଞ୍ଜୁର ହୋଇଥିବା ବେଳେ ପ୍ରତ୍ୟେକ ଘର ପାଇଁ 2,00,000 ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ଏହାସହ 10 ନୂତନ ରାସ୍ତା 2 ପୋଲ ଏବଂ 14 ବହୁମୁଖୀ କେନ୍ଦ୍ର ନିର୍ମାଣ କରାଯାଇଛି। ପ୍ରତ୍ୟେକ ପିଭିଟିଜି ଗ୍ରାମକୁ ପାଇପ୍ ଯୋଗେ ପାନୀୟ ଜଳ ବିଦ୍ୟୁତ୍ ସଂଯୋଗ ଆଧାର ସଂଶୋଧନ ଜାତିଗତ ପ୍ରମାଣପତ୍ର ଓ ପିଏମ୍ କିଷାନ ଯୋଜନାର ସୁବିଧା ପହଞ୍ଚାଇବାକୁ ପଦକ୍ଷେପ ନିଆଯାଉଛି। ଏହି ଯୋଜନା ଜନଜାତିଙ୍କ ଜୀବନ ଧାରଣ ମାନରେ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଥିବା ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ କୁମାର ଦାସ କହିଛନ୍ତି। କଳାହାଣ୍ଡି ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଜୁଲାଇ 1 ଯୋଗ୍ୟତା ସୂଚକ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିବା ବେଳେ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଓ ଯାଞ୍ଚ କାର୍ଯ୍ୟ କରୁଛନ୍ତି। ଜିଲ୍ଲାର 1,413 ମତଦାନ କେନ୍ଦ୍ରରେ ପ୍ରତିଦିନ ଅପରାହ୍ନ 3-5 ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଭୋଟରଙ୍କୁ ସହାୟତା ପ୍ରଦାନ କରିବେ ବୋଲି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ସୂଚନା ଦେଇଛନ୍ତି। ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି କଳାହାଣ୍ଡି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବନ୍ୟା ଓ ବାତ୍ୟା ମୁକାବିଲା ପାଇଁ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବା, ନାଳ ସଫେଇ, ବିଶୁଦ୍ଧ ପାନୀୟ ଜଳ, ଔଷଧ ଓ ଜରୁରୀ ସାମଗ୍ରୀ ମହଜୁଦ ରଖିବା ସହ ବିଭିନ୍ନ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଭବାନୀପାଟଣା ନିକଟସ୍ଥ 64 ବାଟାଲିୟନ ସିଆର୍ପିଏଫ୍ କ୍ୟାମ୍ପ ପରିସରରେ ଆୟୁଷ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ସିଆର୍ପିଏଫ୍ କର୍ମଚାରୀ, ସାଧାରଣ ନାଗରିକ ଏବଂ ଛାତ୍ରଛାତ୍ରୀ ଯୋଗଦେଇ ଯୋଗାଭ୍ୟାସ କରିଥିଲେ। ବିଜେପି କୃଷକ ମୋର୍ଚ୍ଚାର ଏକ ପ୍ରତିନିଧି ଦଳ କଳାହାଣ୍ଡି ଗସ୍ତ କରି ଚାଷୀ ଓ ମଣ୍ଡି ସମସ୍ୟାର ଅନୁଧ୍ୟାନ କରିଛି। ମିଲର୍ମାନଙ୍କ ଦ୍ୱାରା ଗାଡ଼ି ପଠାଇବାରେ ବିଳମ୍ବ ହେତୁ ଧାନ ଉଠାଣରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛି। ଅନ୍ୟପକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିରରେ 110 ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ 8 ଅଭିଯୋଗର ତୁରନ୍ତ ସମାଧାନ କରାଯାଇଛି। 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କନ୍ଧମାଳ ଜିଲ୍ଲା ସମ୍ପର୍କରେ।
1: କଳାହାଣ୍ଡି ଜିଲ୍ଲା ସମ୍ପର୍କରେ ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ।
2: ଆକାଶବାଣୀ ରାଉରକେଲା ଏବେ ପ୍ରସାର କରୁଛୁ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ରହିଛି ଅଗ୍ରଣୀ ଚାଷୀ ସୋମନାଥ ଏକାଙ୍କ ସହିତ ସାକ୍ଷାତକାର ବିଷୟ ରହିଛି ବିଭିନ୍ନ ପ୍ରକାର ପନିପରିବା ଚାଷ। କାର୍ଯ୍ୟକ୍ରମ ପ୍ରଯୋଜନା ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ବିନୟ କୁଲ୍ଲୁ, ସହଯୋଗିତା ରବୀନ୍ଦ୍ର କିଷାନ। କିନ୍ତୁ ତା ପୂର୍ବରୁ ଆସନ୍ତା ଶୁଣିନେବା ଏହି ସୂଚନା ଓ ବିଜ୍ଞାପନ।

0: ଦାଦା ହୋଇଗା ଗୀତ ଶୁଣିଲା ହେଲେ କାର୍ଯ୍ୟକ୍ରମ କାକେ ବଢ଼ଙ୍ଗା
1: ହଇ
0: ବେଲେ ଆମର ଯେନ୍ ଜୀବନ ଜୀବିକା ଦୁଃଖ ସୁଖ ଚାଷବାସ ତ ଆମର ଲାଗି ରହିଛେ ଆରୁ ଇହାଦେ ଆଗେ ଆଗେ ନା କହିଲା କି ଆମର ଆକାଶବାଣୀର 90 ବର୍ଷ ପୂର୍ତ୍ତି ହେଲାନ ବୋଇଲେ ଆମେ କେତେ କଥା ଭାବୁଛୁ କେନ୍ତା ଟିକେ ଜାକ ଚମକ ହେଇପାରବା ନି କାଇଁ ବେଲେ ସେ ସବୁ ରହିବା ବୋଲି ଆମର ଯେନ୍ କାର୍ଯ୍ୟକ୍ରମ ମାନେ ପହିଲା କିରି ଆମେ ଯେନ୍ ଶୁଣୁଛୁ ଯେ ଚାଷବାସର କଥା
1: ହଇ
0: ଇଟା ତ ନିହାତି ଜରୁରୀ ହେ
1: ହଇ ବୋଇଲେ ଆମର ଯେନ୍ ଭାଇ ଫେର ଆସି ପହଞ୍ଚିଲେ ନ ବସିଲେ ନ
0: ହଇ
1: ବୋଲେ ମୁଇଁ ତାଙ୍କର ସାଙ୍ଗେ କଥାବାର୍ତ୍ତା ହେସି ଦୁଃଖ ସୁଖ କଥା ଚାଷବାସର କଥା ଟିକେ ହେସି ତାଙ୍କର ସାଙ୍ଗେ
0: ହଇ ହଇ ହଇ
1: ତ ଚାଷୀ ଭାଇ ବହିନ ମାନେ ଆଜିର୍ ଆମର କ୍ଷେତ ଖମାର ବୈଠକିନ ଜଣେ ଅଗ୍ରଣୀ ଚାଷୀଙ୍କୁ ଆମେ ଡାକିଛୁ ତାଙ୍କର ଚାଷବାସ ବିଷୟରେ କଥାବାର୍ତ୍ତା ହେବାର ଲାଗି ଆରୁ ସେ ଚାଷୀ ହେଲେ ସୋମନାଥ ଏକା ଆମର ଲାଠିକଟା ବ୍ଲକର ମନକୋ ଗାଁନୁ ବୋଇଲେ ସେ ଭାଇ ତ ଆମର ଦୁଇ ଜାଗାନେ ଚାଷବାସ କରୁଛନ୍ ନିଜର ଗାଁ ମନକୋ ଆରୁ ଇଦି ଆମର ବିଶ୍ରା ବ୍ଲକର କୁସୁମ ଟୋଲିନ ବୋଇଲେ ଆସୁନ ଭାଇଙ୍କର ସାଙ୍ଗେ କଥାବାର୍ତ୍ତାଟାକେ ଆରମ୍ଭ କର୍ମା ବୋଇଲେ ଭାଇ ଜୁହାର
2: ଜୁହାର
1: ସ୍ୱାଗତ ଆପଣଙ୍କେ ଆଜିର ଆମର କ୍ଷେତ ଖମାର କାର୍ଯ୍ୟକ୍ରମ ନ ତ ଆପଣ ତ ଚାଷବାସ କରୁଛନ୍ ବରଷ ଯାକର
2: ହଁ ଆଜ୍ଞା
1: ବୋଇଲେ ଇ ଯେନ୍ ଖରା ମାସ ଲାଗି ହେନ୍ତା କିଛି ଚାଷମାନେ ଅଛେ କାଏଁ କି ଥିଲା କି ସେ ବିଷୟରେ ଟିକେ କହିବେ
2: ଏବେ ତ ଆଜ୍ଞା ଆମର ସେ ମନକରେ ଖାଲି ବେଶୀ କିଛି ଲଗା ହେଇନି ସେ ଭେଣ୍ଡି ଲଗା ହେଇଥିଲା ଆଉ ଏମିତି ହିଁ ଖାଇବା ପାଇଁ କରଲା ଲଗା ହେଇଥିଲା ଆଉ ଏଠି କୁସୁମଟୋଲରେ ତ ସେମିତି ପାଣିର ସୁବିଧା ନାହିଁ ଖରାବେଳେ ଲଗାଇ ନାହିଁ
1: ଆଚ୍ଛା ଆଚ୍ଛା ହେଲେ ଇ ଯେନ୍ ପନିପରିବା ଯାହା ବି ଆପଣ ଚାଷବାସ କରୁଛନ୍ ବୋଇଲେ କେନ୍ ମାସେ ଆସପାସ ଆପଣଙ୍କର ଚାଷବାସଟା ଲଗଭଗ ସରିଯାଉଛେ
2: ଡିସେମ୍ବର ପାଖାପାଖି ସେମିତି ଲଗାଉ ସରିଯାଏ ଲଗାଉ ସେମିତି ହେଇ ଡିସେମ୍ବର ଜାନୁଆରୀ ପାଖାପାଖି ପହଞ୍ଚିଯାଏ ଆଉ
1: ମାନେ ଜାନୁଆରୀ ତ ଲଗଭଗ ସେଟା ସବୁ ସରିଯାଏ ତାର ବାଦେ ଖରା ମାସ ଲାଗି କିଛି ଦିନ କୁସୁମଟୋଲିରେ ଗାଏବ ଥିସି ବାକି ଆପଣଙ୍କର ମନକୋ ଗାଁ ସେଟା ଚାଷବାସଟା ହେଉଥାଏ ଆଚ୍ଛା ହେଲେ ଇଥର ତ ବର୍ଷା ପାଇଁ ଫେର ମଝା ମଝା ଥି ମାରଲାନ
2: ହଁ ଆଜ୍ଞା
1: ବୋଇଲେ ମନକୋ ଗାଁରେ ଫେର ଏତେ ଖାସ ଚାଷବାସ ନେଇନ ବୋଲି କହୁଛନ୍ ହେଲେ ଫେର ଏଇ ଯେନ୍ ଭେଣ୍ଡିଟା ଅଛେ କହୁଛନ୍
2: ହଁ ଆଜ୍ଞା
1: ହେଲେ ସେଟା କାଇଁ କେତେ ଜାଗାରେ କରିଥିଲେ ବିକ୍ରି ବଟା ବି କିଛି ହେଲାନ କାଇଁ
2: ସେମିତି ଅଧା ଏକର ପାଖାପାଖି ଲଗା ହେଇଛି ବିକ୍ରି ବଟା ତ ଅଳ୍ପ ହେଉଛି ଆଉ ଏବେ ତ ସବୁ ଗାଈ ଛେଳି ଛାଡି ଦେଉଛନ୍ତି ସେମିତି ଯୋଗାଡ଼ ଘରେ ଥିଲେ ସେମିତି ଦେଖା ଦେଖି କଲେ ସେଇ ଗାଈ ଛେଳି ଗୁଡା ଏତେ ପଶେନି ନହେଲେ ତ ପଶିକରି ସେଟା ବି ଖାଇଦିଏ ତାଙ୍କର ପାଇଁ ଗୋଟେ ଲୋକ ଯୋଗବାର ଦରକାର
1: ଆଉ ଆପଣ ଦୁଇ ଜାଗାରେ ଦେଖୁଛନ୍ ବୋଲେ ଟିକେ ଅସୁବିଧା ହଉଛି ହେଲେ ଇ ବର୍ଷ ତ ଦେଖିଲା କି କିଛି ବର୍ଷା ପାଣି ଫେର ମାରିଲା ଆରୁ ଅନେକ ଜାଗା ମାନଙ୍କର ଆମେ ଦେଖିଲା କି କିଛି ଲୋକ ମାନେ ଜୁତା କୁଡା କରିକିରି ସବୁ ରେଡି ରଖିଛନ୍ ବୋଲେ ଆପଣଙ୍କର କେନ୍ତା
2: ଆମେ ବି ଏଇଠି ସେ କୁସୁମଟର ଜୋତାଜୋତି କରି ରେଡି କରିଦେଇଛୁ ହଡ଼ କରି ଏବେ ବର୍ଷା ପାଇଁ ଟିକେ ଅପେକ୍ଷା କରୁଛୁ ଏବେ ଯଦି ଲଗେଇ ଦେବା ହେଲେ ମଝିରେ ବର୍ଷା ହବ ନ ହବ ପୁଣି ପାଣିର ଅସୁବିଧା ବୋଲି କରି ଲଗେଇନୁ କିନ୍ତୁ ରେଡି କରା ହେଇଛି ଆଉ
1: ହେଲେ ବର୍ଷା ଦିନିଆ ପନିପରିବା ସବୁ କାଣା ସବୁ କରିବେ ବୋଲିକରି ଯୋଜନା କରୁଛନ୍
2: ବର୍ଷା ଏବେ ଆଗ ଯେମିତି ଷ୍ଟାର୍ଟ କରିଥିଲୁ ଭେଣ୍ଡି ଗୁଡ଼ା ଆଉ ଲଙ୍କା ଏଗୁଡ଼ା ଟିକେ ଷ୍ଟାର୍ଟିଂ କରିଦେବା ଆଉ ଆଉ ବରବଟି ଅଛି ଭାବୁଛି ଏଥର ତ ବାଦାମ ବି ଟିକେ ଲଗାଇ ଦେବା ଭାବୁଛି
1: ଆଚ୍ଛା ଆଚ୍ଛା ମାନେ ସବୁ କି କରିବେ ହେଲେ ତାର ଲାଗି ଜାଗା ମାନେ ପୁରା ଏକଦମ ଠିକ୍ ଠାକ୍ କଲେ
2: ସେଟା ସବୁ ତିଆରି ହେଇଛି ଖାଲି ବର୍ଷା ପାଇଁ ଟିକେ
1: ହେଲେ ଭେଣ୍ଡିଟା କେତେ କାଇଁ କରବେ
2: ସେଟା ଗୋଟେ ଏକର ପାଖାପାଖି କରବା
1: ଆଚ୍ଛା ଆଉ ଏଇ ଯେନ୍ ବାଦାମଟା କହୁଛନ୍ତି ଚିନା ବାଦାମଟା
2: ସେଟା ଅଧା ସେଇଟା ବି ଅଧା ଆଉ ଲଙ୍କାର ଅଧା ଅଧା ଇଏ କରିବା ତାପରେ ବରବଟି ଗୋଟେ ଏକର ପାଖାପାଖି
1: ହେଲେ କାଇଁ କାଇଁ କଥା ମାନକେ ବିଶେଷ ଧ୍ୟାନ ଦେଇଥିସନ୍ ଆପଣ ଏଇ ଯେନ୍ ବର୍ଷା ମାସ ବିଶେଷ କରି କାଇଁ କରିକି ବର୍ଷା ବି ମାରବା ବୋଇଲେ ତ ବହୁତ ସମୟ ଥିଟା ପିଟି ହେଇଯାଇଛି ତ କାଣା କାଣା କଥା ମାନକେ ଧ୍ୟାନ ଦେଇକରି ଚାଷବାସ କରସନ୍
2: ସେଟା ତ ବେଶୀ ବର୍ଷା ହେଲେ ବରବଟି ଯଦି ଛୋଟ ଥିବ ହେଲେ ସେଟା ମାରିଦିଏ ଭେଣ୍ଡି ବି ସେମିତି ହେଲେ ସେମିତି ଭେଣ୍ଡି ଗୁଡ଼ା ଲଗାଇ ଦିଆ ହେଇଥାଏ ବେଶୀ ତ ବର୍ଷା ହେଲେ ଫଳବେରେ ସେଇ ବରବଟିଟା ଟିକେ
1: ବର୍ବାଦ ହେଇଯାଏ
2: ଅସୁବିଧା ପଡ଼େ ଆଉ ବାକି ଜିନିଷଗା ଭଲ ହିଁ ଥାଏ ଭେଣ୍ଡିଟା ବି ଭଲ ଥାଏ ଇଏ ଏଟା ଲଙ୍କା ଲଗା ହେଇଥାଏ ସେଟା ବି ଭଲ
1: ଏ ଲଙ୍କା ହେଲା ବରବଟି ହେଲା ଏମାନଙ୍କର ଯେନ୍ ମୂଳ ତଳେ ମାନେ ଫେଣ ଯେନ୍ଟାକି କହୁଛନ୍ ସେଠାନେ ତ ମାଟି କୁଧାବାର ନିହାତି ଜରୁରୀ ବୋଲେ ସେଟା କରିକିରି ସେଟା ବଚାଉଥିବେ ହେଲେ ମାନେ ବର୍ଷା ଦିନର ଲାଗି କେନ୍ ବାଲା ଏଇ ଯେନ୍ ବରବଟି ବା ଝୁଡ଼ଙ୍ଗା ଯେନ୍ଟା କହୁଛନ୍ ସେଟା କରବାର ଭଲ
2: ସେଟା ତ ଲେଉଟିଆ ବାଲା ବି ଲଗେଇଲେ ଭଲ ମୁଁ ତ ଏବେ ପର୍ଯ୍ୟନ୍ତ ଲେଉଟିଆ ବାଲା ଲଗେଇନି ସେ ବୁଦା ବାଲା ହିଁ ଲଗାଉଛି
1: ଆଚ୍ଛା
2: ଏମିତି ଆଉ ଏଗାରେ ବୁଦା ବାଲା ସୁବିଧା ହୁଏ, ଆଉ ଲେଉଟି ବାଲା ଟିକେ ଝାକ ଦେବାର ପଡ଼ିବ, ନହେଲେ ସେ ରସିରେ ଟାଣିକି ପଡ଼ିବ, ସେଇଗୁଡ଼ା ଟିକେ ଦିକ୍କତ ପଡ଼େ ବେଳେ ବୁଦା ବାଲା ଲଗାଇ ଦେବୁ, ଆଉ
1: ଟାଇମ୍ ବି ଲାଗ୍ବା, ଆଉ ଲେବର ବି ଲାଗ୍ବେ, ହେଲେ ଯାଇକରି ହେବା, ଏଇଟା ଯେ ନିଜେ କୁଡ଼ା ଖୋସା କରିଲେ ଫେର ହେଇଯିବ। ହେଲେ କେତେ ବରଷ ହେଲାନ ଏଇଟା ସେ ବୁଦା ବାଲାଟା କରି ଆସୁଛନ୍?
2: ଏବେ 3 ବର୍ଷ ହେଲା।
1: ଆଚ୍ଛା, ହେଲେ ଭଲ ଲାଗୁଛି ଚାଷବାସଟା?
2: ହଁ ଭଲ ଲାଗୁଛି।
1: ହେଲେ କାଣା ଅନୁଭୂତି ଥିଲା ଗଲା ବଛର ଯେନ୍ କରିଥିଲେ, ସେଇଥିରେ କେତେ କାଏଁ ଲଗାଇଥିଲେ, କେନ୍ତା କାଏଁ ଲାଭ କ୍ଷତି ମାନେ କେନ୍ତା କାଏଁ ହେଇଥିଲା?
2: ଆଗଥର ଲଗାଇଥିଲୁ ସେଟା ଭେଣ୍ଡିର ତ ପରିମାଣ ଟିକେ ବେଶୀ ହେଇଥିଲା, କିନ୍ତୁ ବରବଟିର ଟିକେ କମିଥିଲା।
1: ଆଚ୍ଛା,
2: ତା ଆଗ ବର୍ଷ ଟିକେ ଲଗାଇଥିଲି ଭଲ ହେଇଥିଲା, କିନ୍ତୁ ସାର୍ ତାର କ'ଣ କହନ୍ତି ବିହନ ବା ଅଲଗା ପ୍ରକାର ଥାଏ, ଆମେ ସେ ଗୋଟେ ପ୍ରକାର ଭାବିକରି ସେଇଟା ହିଁ ଲଗାଇଥିଲୁ ବେଳେ ଟିକେ ଅସୁବିଧା ପଡ଼ିଲା। ଦେଖିଲୁ ଅନ୍ୟମାନଙ୍କର ବରବଟି ଆଉ ଅଲଗା ଅଲଗା ଭେରାଇଟି ଗୁଡ଼ା ଅଛି ନା, ତାକୁ ଦେଖିକରି ସେଇ ଅନୁସାରେ ଟିକେ କମିଲା ଆମର ରେଟ୍ ଗୁଡ଼ା। ଆଉ
1: ହେଲେ ଇଏ ବରବଟି ଆଉ ଭେଣ୍ଡି ଚାଷ ବିଶେଷ କରି ଆପଣ କରୁଛନ୍, ବୋଇଲେ ସେଇଥିରେ ବର୍ଷା ଦିନେ ବିଶେଷ କରି କାଣ କାଣ ସବୁ ରୋଗ ପୋକ ମାନେ ଲାଗ୍ସି?
2: ରୋଗ ପୋକ ମାନେ ବେଶୀ ସେଇ ବରବଟିଗାରେ ତ ତାର ଇଏରେ ହିଁ ଲାଗେ, ଫଳରେ ହିଁ, ଭେଣ୍ଡିଗାରେ ବି ଲାଗେ, କିନ୍ତୁ ଭେଣ୍ଡିରେ ଔଷଧ ଫୌଷଧ ଦେଲେ ଟିକେ କମିଯାଏ, କିନ୍ତୁ ବରବଟିରେ ଖରା ଦିଏ ସେତେବେଳେ ଇଏ ନାହିଁ, ଯେଉଁ ବର୍ଷା ଦେଇଥାଏ ହେଲେ ତାର କ'ଣ ବରବଟି ଦୁଇଟା ଯେଉଁଠୁ ସଟି ଯାଇଥାଏ ନା, ହେଲେ ଟିକେ ଯଦି ପୋକ ଲାଗିଲା ହେଲେ ସବୁ ଇଏରେ ଲାଗିଯାଏ।
1: ଆଚ୍ଛା, ମାନେ ବର୍ଷା ସେ ତ ଗୋଟେ ଜାଗାରେ ମାନେ 3-4 ଫଲିଥିସି କମ୍ ସେ କମ୍, ତ ସେଇଥିରେ ଗୋଟେ କେ ଲାଗିଛି ବୋଇଲେ ସବୁଟା
2: ହଁ ସେଠି ସଟିଯାଏ, ତାପରେ ସେଠି ଜଏଣ୍ଟ ଯେମିତି ହେଇଯାଏ ଆଉ।
1: ହେଲେ ଏଇ ଯେନ୍ ଚାଷବାସରେ ବର୍ଷା ଦିନେ ଚାଷବାସ ତ ଏତେ ସହଜ ବି ନୁହେଁ, କାହିଁ କରି କି ପନିପରିବା ଇଆଡ଼େ ଚାଷବାସ କରବେ, ସିଆଡ଼େ ଧାନ ଚାଷ ତ ନିହାତି କରବାର ଲାଗି
2: ପଡ଼ୁଛି,
1: ବୋଇଲେ ପନିପରିବା ଚାଷ ଆରୁ ଧାନ ଚାଷ ଭିତରେ କେନ୍ତା କାଏଁ ତାର ମାନେ ବାଲାନ୍ସଟା ରଖସନ୍, ତାକେ କେନ୍ତା କାଏଁ କରସନ୍?
2: ଆଚ୍ଛା, ସେଟା ଏବେ ଆମେ ଜୁନ୍ ଜୁଲାଇ ଜୁଲାଇ ପାଖାପାଖି ସବୁ ଏଇ ସବଜି ଗୁଡ଼ା ଲଗାଇ ସରେ, ସେ ଜୁଲାଇ ଅଗଷ୍ଟ ପାଖାପାଖି ସେ ରୁଆ ରୁଇ ହେବ, ତା ଆଗରୁ ଆମେ ସେଇ ଯେତେବେଳେ ଆମେ ସେଇ ଇଏ ସବଜି ଗୁଡ଼ା ଲଗାଉ ସେଇ ଟାଇମ୍ରେ ସେଟା ଆମେ ଚାରା ପକାଇ ଦେଉ, ସେ ଧାନ
1: ଝରପଣା
2: ସେଟା ଲାଗେ 15 ଦିନ, ତାପରେ ତ ହେବ ସେଇ ଧରିଦିଅ 20-25 ଦିନ ସେ ପାଖାପାଖି, ତାପରେ ଟିକେ ଟିକେ ହେଇଯାଏ ଆଉ ରୁଆ ପାଇଁ, ତାପରେ ସେଟା ହେଲା ହେଲେ ତ ସେ ଅଗଷ୍ଟ ପାଖାପାଖି ହେଇଯିବ ରୁଆ କରିଦେବୁ, ନହେଲେ ସେଇ ମଝି ମଝାରେ
1: ଅଗଷ୍ଟ 15 ଅନେକ ଭାଇ ଭଉଣୀ ମାନେ କରୁଛେ, ବର୍ଷା ଉପରେ ସେଟା ନିର୍ଭର
2: କରୁଛେ,
1: ଆଜିକାଲି ତ ବର୍ଷା ଧୀରେ ଧୀରେ ମାନେ ସେ ଘୁଚି ଘୁଚି ଯାଉଛେ ସେଦି।
2: ହଁ ଆଜ୍ଞା,
1: ତ ଗଲା ବର୍ଷର ଯେନ୍ ଧାନ ଚାଷଟା କେନ୍ତା କାଇଁ ହେଇଥିଲା? ଭଲ ହେଇଥିଲା କି?
2: ଭଲ ହେଇଥିଲା ଆଜ୍ଞା, ଭଲ ହିଁ ହେଇଥିଲା,
1: ବର୍ଷା ପାଣି ସବୁ ଠିକ୍ଠାକ୍ ହେଲା ତ? ବୋଇଲେ ଯେତେ ବି ଧାନ ହେସି ସେଟାକେ କାଣା କରୁଛନ୍?
2: ଆମେ ତ ସେଇ କ'ଣ କହନ୍ତି ଦେଶୀ ଧାନ କହନ୍ତି, ସେଗୁଡ଼ା ଏତେ ନାଇଁ ବିକୁ, କିନ୍ତୁ ହାଇବ୍ରିଡ଼ ଇଏ ଗୁଡ଼ା କହନ୍ତି ସେଟା ବେଶୀ ହେଲେ ଆମେ ବିକି ଦିଉ ସେ ପରିକା।
1: ଲ୍ୟାମ୍ପସ ଦେଖି
2: ନାଇଁ, ଲ୍ୟାମ୍ପସରେ ତ ସେଟା ଖାତା ଇଏ କରିନୁ ବେଳେ ସେଇ ଅଲଗା ଦୋକାନରେ
1: ତ ଲ୍ୟାମ୍ପସରେ ତ ଖାତାର ବି ତ ଦରକାର ନାଇଁନୁ, ଖାଲି ସେ ବିକ୍ରି କରବାର ଲାଗି ଆଗରୁ ରେଜିଷ୍ଟ୍ରେସନ କରାଯିବ, ତ ରେଜିଷ୍ଟ୍ରେସନ ନାଇଁ କରି ବୋଲିକରି ହେଟା ହଁ, ତ ସେଟା ଯେତେବେଳେ ରେଜିଷ୍ଟ୍ରେସନ ହେସି ସେତିକି ବେଳେ ଆମର ଚାଷୀ ଭାଇ ଭଉଣୀ ମାନେ ଧ୍ୟାନ ଦେଇକରି ରେଜିଷ୍ଟ୍ରେସନ କରିଥିଲେ ନିହାତି ଭାବରେ ବିକ୍ରିବଟା କରିପାରିବେ। ହେଲେ ଏ ଧାନ ତ ଚାଷବାସଟା ହେସି ବୋଲେ ଆଜିକାଲି କାଣା ହଉଛେ ନା ଲୋକମାନେ ନାଇଁ ମିଲବାର ରୁଇବାର ଲାଗି ଫେର ବା ଏଇ ଯେନ୍ ଘାସ ଗୁଡ଼ା ବାଛବାର ଲାଗି ଫେର, ବୋଇଲେ ଚାଷବାସର ପ୍ରଣାଳୀରେ କିଛି ପରିବର୍ତ୍ତନ ହେଇଛେ କି? ଆଗର ବାଗରେ ବୁନବାରଟା ବି ଚାଲିଛେ ଆଉ ଯେନ୍ ରୁଆ କାମଟା ବି ଚାଲିଛେ?
2: ଏବେ ବୁନବାର ଅପେକ୍ଷା ରୁଆ କାମଟା ବେଶୀ ଚାଲୁଛି, ଆଗେ ଏମିତି ବୁଣି ଦେଉଥିଲେ, ଏବେ କାହାର କାହାର ଘରେ ଗୋରୁ ଗାଈ ଏମିତି ନାହିଁ, ହଳ କରିବା ପାଇଁ ସେମିତି ନାହିଁ, ତ ସବୁ ଟ୍ରାକ୍ଟର ଗୁଡ଼ାରେ କରୁଛନ୍ତି, ସେଥିପାଇଁ ପ୍ରାୟ ମାନେ ରୁଆଟା ବେଶୀ ଇଏ କରୁଛନ୍ତି।
1: ଆଜ୍ଞା ଆଜ୍ଞା, ତ ଯାହା ବି ଚାଷବାସ କରୁଛନ୍ ସେଇଥିରେ ଆଜିକାଲି ହେଲା ଏଇ ଯେନ୍ ସାର କେନ୍ ପ୍ରକାର ଦଉଛନ୍ ତାର ଉପରେ ହିଁ ନିର୍ଭର କରୁଛି ଯେ ଆପଣଙ୍କର ଯାହା ଫେର ଚାଷବାସ ହେଇଛି ସେଟା ଭଲ ଲାଗ୍ବା ଶରୀର ଲାଗି ଭଲ ଲାଗି ନୁହେଁ, ସବୁ କଥା ମାନେ ତାର ଉପରେ ହିଁ ନିର୍ଭର କରୁଛି। ଆରୁ ଏଇ ଭିତରେ ଆମର ପ୍ରଧାନମନ୍ତ୍ରୀ ଫେର କହିଲେନ ଯେ ଏଇ ଯେନ୍ ଜୈବିକ ପଦ୍ଧତି ନେ ଚାଷବାସ କର ବୋଲିକରି ଯେନ୍ ରାସାୟନିକ ସାର ମାନକେ କେନ୍ତା କରି ଛାଡ଼ମା ସେ କଥା ମାନେ ଫେର କହୁଛନ୍। ଆମେ ଫେର ଆମର ବୈଠକିନ ବହୁତ ଥର ଚର୍ଚ୍ଚା ମାନେ କରସୁଁ କି ଏ ଯେନ୍ ରାସାୟନିକ ପଦ୍ଧତିକେ ଛାଡ଼ି କରି ଏ ଯେନ୍ ଗୋବର ଖତ ମାନକେ କି ଜିଆ ଖତ ମାନକେ କି ଜୀବାମୃତ କହୁଛନ୍, ଏସବୁ ଯେତେ ଫେର ଅଛେ ସେମାନଙ୍କେ ଦେଇକରି ଧୀରେ ଧୀରେ ଆମେ ଏ ଯେନ୍ ଜୈବିକ ଚାଷ ଆଡ଼କେ ଫେରମା ବୋଲିକରି ବୋଲେ ଆପଣ ଯାହା ଫେର ଚାଷବାସ କରୁଛନ୍ ସେଇଥିରେ ସାର ବାବଦ ନେ ବା ଖତ ବାବଦ ନେ କାଣା ସବୁ ବ୍ୟବହାର କରୁଛନ୍?
2: ଖତ ବାବଦ ତ ଆଗ୍ରହ ବି ଆମେ ସେ ଗାଈ ଖତ ଗୁଡା ଇଏ କରୁଥିଲୁ, ବେଶୀ ଇଏ ସାର ଗୁଡା ବେଶୀ ଦେଉନୁ, ପ୍ରାୟ ଷ୍ଟାର୍ଟିଂ ଆମେ ଦେଉଥିଲୁ କାହିଁକି ଯେତେବେଳେ ଗଛଟା ହେଉଥିଲା ସେତେବେଳେ ବୁଦା କହନ୍ତି ସେଗୁଡ଼ା ସେତେବେଳେ କ'ଣ ଶୀଘ୍ର ବଢ଼େ ସେଇଥିପାଇଁ ଟିକେ ଦିଆ ହେଉଥିଲା, ବାକି ତ ତାପରେ ମାଟି କୁଧାଇଲା ବେଳେ ଜମା କଲାବେଳେ ତାପରେ ଦିଆ ହୁଏନି, ସେତେ ଗୋବର ଖତକେ ହିଁ ଇଏ କରି ମେଶା କରି ଦେଉଛୁ,
1: ମାନେ ଦୁହିଟା ଦେଇକରି ସେଟା କରୁଛୁ। ସେଟା ଗୋଟେ ପ୍ରକାର ଭଲ ହେ କାହିଁକି କି ଗଛର ଗ୍ରୋଥ ବି ଦରକାର,
2: ଗ୍ରୋଥ ବି ଆଉ ସେଇଗୁଡ଼ା ବେଶୀ ଟେଷ୍ଟି ଅଲଗା, ଆଉ ବେଶୀ ଯଦି ଫଳ ଗୁଡ଼ା ହେଇଥିବ ପୋକ ହେଇଥିବ ସେଇଗୁଡ଼ା ଇଏ କଲେ ବି ସ୍ପ୍ରେ କଲେ ବି ସେଟା ସ୍ୱାଦ ଟିକେ କମିଯାଏ। ଲୋକମାନେ କହୁଥିଲେ କି ଆରେ ଭାଇ ଏଟା ପୋକ ଲାଗିଛି ଏଟା, ଆରେ ପୋକ ଥିଲେ ଭଲ ଲାଗେ, ମୁଁ ଯେତିକି ବିକ୍ରି କରୁଥିଲି ଲୋକମାନେ ହସନ୍ତି ଆରେ ଲୋକ ମାନେ ପୋକ ଥିଲେ ଭଲ ଲାଗିବ, ପୋକ ନଥିଲେ ଜାଣିଥିବ ସ୍ପ୍ରେ କରାହେଇଥିଲେ ମେଡିସିନ ଦିଆ ହେଇଥିବ, ପ୍ରାୟ ଲୋକ ଜାଣନ୍ତି କି ହଁ ପୋକ ଥିଲେ, ସବୁରେ ତ ନାଇଁ ଥିବ ଗୋଟେ ଦୁଇଟା ଏମିତି ହିଁ ଥିବ ଏମିତି କହେ, ଭାବନ୍ତି ହଁ ଭଲ ତ
1: ଯେନ୍ ଗୋବର ଖତରୁ ଚାଷବାସ କରୁଛନ୍ ବେଲେ ଟିକେ ଆରୁ ଯେନ୍ ଜୈବିକ ପଦ୍ଧତି ନେ କୀଟନାଶକ ମାନେ ଦେଉଛନ୍ ମାନେ ନିମ୍ ତେଲ ହେଲା କି କରଞ୍ଜ ତେଲ ହେଲା ବୋଲେ ଟିକେ ସମ୍ଭାବନା ଅଛେ କି ଚାଷବାସରେ ପୁରା ପୁରି ସେଟା ଯେନ୍ ପୋକ ମାନେ କି ପୁରା ନଷ୍ଟ ନି ହେଉଥିବେ କିନ୍ତୁ ତାର ଟେଷ୍ଟଟା
2: ଅଲଗା।
1: ତ ବଢ଼ିଆ କଥା ହେଲେ ଲୋକମାନେ ସେ ବାଗରେ ଯେନ୍ ପନିପରିବା ମାନକେ ଘିନ୍ସନ୍ କି ନାହିଁ?
2: ଘିନ୍ସନ୍ ଆଜ୍ଞା।
1: ହେଲେ ବିଶେଷ କରି କେନ୍ ଚାଷ ଉପରେ ଆପଣ ଆଗକେ ଧ୍ୟାନ ଦେଉଛନ୍, କେନ୍ ପନିପରିବା ମାନକେ ଚାଷ କରିଲେ ବଢ଼ିଆ ଲାଭ ହେବ ବୋଲିକରି ଆପଣଙ୍କର ମାନେ ଚିନ୍ତାଧାରା ହେଉଛେ? କାହିଁ କରିକି ବହୁତ ଥର ଆମେ ଦେଖସୁଁ ଯେ କେତେବେଳେ କେନ୍ ଜିନିଷର ଦାମଟା ବହୁତ ବେଶୀ ବଢ଼ିଯାଉଛେ ତ କେତେବେଳେ କମିଯାଉଛେ, ଏ ଭିତରେ ଆପଣ କାଣା ସବୁ ସେଟା ଦେଖିଲେନ?
2: ମୁଁ ଦେଖିଲି ବେଶୀ ତ ଷ୍ଟାର୍ଟିଂ ଚାଷ କରୁଥିଲି ସେଟା ଜାଣିନଥିଲି ମୁଁ, କିନ୍ତୁ ଭେଣ୍ଡିର ଦେଖିଲି ଦରଦାମ ବେଶୀ ହିଁ ଅଛି।
1: ଆଚ୍ଛା ଆଚ୍ଛା।
2: ମାନେ ତାକୁ ସବୁବେଳେ ଭଲ ହିଁ ଲାଗେ, ପୁଣି ଏବେ ଆଉ ବାକି ଜିନିଷ କ'ଣ ଦରଦାମ ହିସାବରେ ବଢ଼ି ବଢ଼ି ଯାଏ ନହେଲେ କମିଯାଏ। ଏବେ ଟମାଟର, ଟମାଟର ଏବେ ଦାମ ଗୁଡ଼ା ଏମିତି ଇଏ ବଢ଼ିଯାଉଛି, କେଉଁ ବର୍ଷ ଗୋଟେ 200 ପାଖାପାଖି ପହଞ୍ଚିଥିଲା, କେଜି 200 ପହଞ୍ଚିଥିଲା, ସେ ଅନୁସାରରେ ଲୋକମାନେ ବେଶୀ ଲଗାଇଦେଲେ ରେଟ୍ ହିଁ ବଢ଼ିଲାନି, ସେ ପରିକା ମାନେ ସେଇ ଧାରାଧାରି ଟିକେ ଟିକେ ଏମିତି ଲଗାଉଥିଲେ ସବୁ ରେଟ୍ର ଭଲ ହେଇପାରିବେ।
1: ଏ ଯେନ୍ 2025ରେ ଯାହା ଫେର ଟମାଟର ବା ବିଲାତିର କଥା ଆମେ ଦେଖସୁଁ ବୋଲେ ଦାମଟା ବହୁତ ବେଶୀ ରହିଲା ବହୁତ ଟାଇମ୍ ତକ, ତାର ବାଦେ ଲୋକମାନେ ଯେତେବେଳେ ଚାଷବାସ କଲେ ଡିସେମ୍ବର ଆଖପାଖି ଆଉ ଏଇ ଯେନ୍ ଜାନୁଆରୀ ଫେବୃଆରୀରେ ବାହାରିଲା ସେତିକି ବେଳେ ଶସ୍ତା ହେଇଗଲା, ତାର ବାଦେ ଫେର ସେମାନେ ବିକାବିକି କରି ନେଇ ପାରିଲେ ଏକାଥରେ ପାଚିଲା, ତ ତାର ବାଦେ ଫେର ଆଉ ଟିକେ ଦାମଟା ବଢ଼ିଗଲା, ସେ ବାଗରେ ମାନେ ଚାଲୁଛେ। ତ ଲୋକମାନେ ଦେଖାଦେଖି ହେଇକରି ଚାଷ ମାନକେ କରୁଛନ୍, ତ କେନ୍ତା କରି କେନ୍ ଚାଷକେ କରିଲେ କେତେବେଳେ ବାହାର କରିଲେ ସେଟା ଲାଭ ହେବା ତାର ଉପରେ ବିଶେଷ?
2: ମୁଁ ବି ପ୍ରାୟ ଜାଣିନଥିଲି ଚାଷ ବିଷୟରେ, କିନ୍ତୁ ଏବେ ମୁଁ ବି ମାର୍କେଟରେ ଯାଇକରି ବି ଜାଣିପାରୁଛି, କିନ୍ତୁ ସବୁ ଲୋକ ଗୋଟେ ପ୍ରକାରର ଇଏ ଲଗେଇଲେ ତ ନିଜେ ଅନ୍ୟ ପ୍ରକାରଟା ଲଗେଇଲେ ସେଟା ଅଲଗା ଆସେ। ମୁଁ ଦେଖିଲି ଆଗଥର ସେଟା ଧରି ନିଅନ୍ତୁ ଭେଣ୍ଡି ଆଉ ମୂଲା, ମୂଲା ଗୁଡା ବି ବେଳେ ବେଳେ ବହୁ ଭଲ ରେଟ୍ ପଡ଼ିଯାଏ, ଲୋକମାନେ କହନ୍ତି ଶାଗଟା ଏତେ ରେଟ୍ କାହିଁକି, ସିଜନ ଅନୁସାରେ ସବୁଟା ବଢି ବଢିଯାଏ, ମାନେ 80 ପାଖାପାଖି ଶାଗଟା 80 ପାଖାପାଖି ଯାଉଥିଲା ହେଲେ କେତେ ଭଲ ଲାଗୁଥିଲା ବିକ୍ରି କରିବା ପାଇଁ, ସେମିତି
1: ମାନେ ସବୁ ପରିଶ୍ରମର ଫଲ ମିଳୁଛି। ତ ବଢ଼ିଆ କଥା, ମାନେ ଏସବୁ ଆପଣ ମାନେ ଅନୁଭବ କରିପାରୁଛନ୍, ଆରୁ ନିହାତି ଭାବରେ ଆପଣଙ୍କର କଥା ମାନକେ ଶୁଣିକରି ଆମର ଶ୍ରୋତା ଭାଇ ବହିନ ମାନେ ଫେର କେନ୍ ଚାଷଟାକେ କେବେ କରବେ କେନ୍ ସମୟଥି ଲଗା

ଶୁଣୁଥିଲେ କାର୍ଯ୍ୟକ୍ରମ କ୍ଷେତ ଖମାର। ଆଜି ଏଥିରେ ଅଗ୍ରଣୀ ଚାଷୀ ସୋମନାଥ ଏକାଙ୍କ ସହିତ ଶୁଣିଲେ ସାକ୍ଷାତକାର ବିଷୟ ଥିଲା ବିଭିନ୍ନ ପ୍ରକାର ପନିପରିବା ଚାଷ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ବସନ୍ତ କୁମାର ସ୍ୱାଇଁ, ଉପସ୍ଥାପନାରେ ଥିଲେ ବିନୟ କୋଲ୍ଲୁ, ସହଯୋଗିତା ରବୀନ୍ଦ୍ର କିଷାନ। ଶ୍ରୋତାବନ୍ଧୁ, ଆପଣ ଟ୍ୟୁନ୍ କରିଛନ୍ତି 102.6 FM ଆକାଶବାଣୀ ରାଉରକେଲା କେନ୍ଦ୍ରକୁ। ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 700-824-8758। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ, 700-824-8758। ଆକାଶବାଣୀ ରାଉରକେଲା ଆରମ୍ଭ କରୁଛୁ ସିନେ ସଙ୍ଗୀତ କାର୍ଯ୍ୟକ୍ରମ।

କଥାଚିତ୍ର ଥିଲା ନାମ୍ ଗୀତଟିରେ କଣ୍ଠଦାନ କରିଥିଲେ ପଙ୍କଜ ଉଦାସ ଏବଂ ସାଥୀ। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

0: ହୀରାପାନ୍ନା ଫିଲ୍ମର ଗୀତଟିଏ ଶୁଣିଲେ। ଗୀତଟିରେ କଣ୍ଠଦାନ କରିଥିଲେ କିଶୋର କୁମାର ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ରାହୁଲ ଦେବ ବର୍ମନ। ଶ୍ରୋତାବନ୍ଧୁ, ଆପଣ ଶୁଣୁଛନ୍ତି ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି FM ବ୍ୟାଣ୍ଡରେ 102.6 ମେଗାହର୍ଜ ଯୋଗେ।
1: कम सुधारे लोन दरकार ताबी आपरे बाहा बसिला
2: अजणा तरु दूरे रहंतु
3: RBI कहे
2: सचेतन हुंतु सतर्क।

0: ଅମ୍ରିତ ଫିଲ୍ମର ଗୀତଟିଏ ଶୁଣିଲେ, ଗୀତଟିରେ କଣ୍ଠଦାନ କରିଥିଲେ ମନୋହର ଏବଂ ଅନୁରାଧା ପୌଡ଼ୱାଲ, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତରେ ସଜାଇଥିଲେ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ। ଶ୍ରୋତାବନ୍ଧୁ, ବହୁଜନ ହିତାୟ ବହୁଜନ ସୁଖାୟ ମନ୍ତ୍ରକୁ ପାଥେୟ କରି 8 ଜୁନ୍ 1936 ଆରମ୍ଭ ହୋଇଥିବା ଅଲ୍ ଇଣ୍ଡିଆ ରେଡ଼ିଓ ବା ଆକାଶବାଣୀ ନିଜର ଯାତ୍ରା ଜାରି ରଖିଛି। ସବୁ ବର୍ଗର ଶ୍ରୋତାଙ୍କୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମମାନ ପ୍ରସାରଣ କରିଆସୁଛି। ସୂଚନା, ଶିକ୍ଷା ଓ ମନୋରଞ୍ଜନର ବେତାରବାଣୀ ଆକାଶବାଣୀ ସମୟ ସହିତ ତାଳ ଦେଇ ଚାଲିବା ସହିତ ଦୀର୍ଘ 90 ବର୍ଷ ଧରି ଶ୍ରୋତାଭାଜନ ହୋଇପାରିଛି। ଅନୁରୂପ ଭାବରେ ଆକାଶବାଣୀ ରାଉରକେଲା ମଧ୍ୟ 24 ଜୁନ୍ 1995 ନିରନ୍ତର ଭାବରେ କାର୍ଯ୍ୟକ୍ରମମାନ ପ୍ରସାରଣ କରି ନିଜର ଶ୍ରୋତାମାନଙ୍କର ପ୍ରିୟ ପାଲଟିଛି। ଆଉ ଏହା ସମ୍ଭବ ହୋଇପାରିଛି ଆମର ସେଇ ଶ୍ରୋତାମାନଙ୍କ ପାଇଁ। ତେଣୁ ଆକାଶବାଣୀର 90 ବର୍ଷ ପୂର୍ତ୍ତି ପରିପ୍ରେକ୍ଷୀରେ ସମସ୍ତ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ କୃତଜ୍ଞତା।
1: ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆଣିଛି ନୂଆ ସୁଯୋଗ, AEDP ଆପ୍ରେଣ୍ଟିସ୍ ଏମ୍ବେଡେଡ୍ ଡିଗ୍ରୀ ପ୍ରୋଗ୍ରାମ। ପାଠପଢ଼ା ସହିତ କାମ ଶିଖିବାର ସୁଯୋଗ, ତୃତୀୟ ବର୍ଷରେ ମିଳିବ ଷ୍ଟାଇପେଣ୍ଡ। ଆସନ୍ତୁ ଦକ୍ଷତା ଗଢ଼ିବା, ଚାକିରି ପାଇଁ ପଥ ସୁଗମ କରିବା। ଅଧିକ ସୂଚନା ପାଇଁ ସାମ୍ସ ପୋର୍ଟାଲକୁ ଯାଇ ଆଜି ହିଁ ଆବେଦନ କରନ୍ତୁ। AEDP, ଆଜି ଶିଖନ୍ତୁ କାଲି ରୋଜଗାରକ୍ଷମ ହୁଅନ୍ତୁ।

0: ଅନାଡ଼ି ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଉଦିତ ନାରାୟଣ ଏବଂ ସାଧନା ସରଗମ। ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ଆନନ୍ଦ ମିଲିନ୍ଦ।
1: ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି। ଆମ ରାଜ୍ୟରେ ଏବେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ 30 ମେ 2026ରୁ 28 ଜୁନ୍ 2026 ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀମାନେ ପ୍ରତ୍ୟେକ ଘରକୁ ଘର ଯାଇ ପ୍ରତି ନିର୍ବାଚକଙ୍କୁ 2 ପରିଗଣନା ଫର୍ମ ଦେବେ। ଫର୍ମଗୁଡ଼ିକୁ voters.eci.gov.in ୱେବ୍ସାଇଟ୍ରୁ ମଧ୍ୟ ଡାଉନ୍ଲୋଡ୍ କରିପାରିବେ। ଫର୍ମ 2 ପୂରଣ କରିବା ପରେ ଏହାକୁ ବିଏଲ୍ଙ୍କ ନିକଟରେ ଦାଖଲ କରନ୍ତୁ ଏବଂ ତାଙ୍କଠାରୁ ପ୍ରାପ୍ତି ସ୍ୱୀକାର ଗ୍ରହଣ କରନ୍ତୁ। ଅଧିକ ସୂଚନା ପାଇଁ ଭୋଟର ହେଲ୍ପଲାଇନ୍ ନମ୍ବର 1950 କଲ୍ କରନ୍ତୁ କିମ୍ବା ଭୋଟର ସର୍ଭିସ ପୋର୍ଟାଲ କିମ୍ବା ଇସିଆଇ ନେଟ୍ ଆପ୍ରେ ବୁକ୍ ଏ କଲ୍ ୱିଥ୍ ବିଏଲ୍ଓ ସୁବିଧାର ଉପଯୋଗ କରନ୍ତୁ। ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ଦ୍ୱାରା ଜନହିତରେ ଜାରି।

କୁର୍ବାନ ଫିଲ୍ମର ଗୀତଟିଏ ଶୁଣିଲେ ଗୀତଟିରେ କଣ୍ଠଦାନ କରିଥିଲେ ଅନୁରାଧା ପୌଡ଼ୱାଲ ଏବଂ ଉଦିତ ନାରାୟଣ। ଗୀତ ରଚନା ସମୀର, ସଙ୍ଗୀତରେ ସଜାଇଥିଲେ ଆନନ୍ଦ ମିଲିନ୍ଦ। ଶ୍ରୋତାବନ୍ଧୁ, ଏହି ଗୀତ ସହ ଶେଷ ହେଲା ସିନେ ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ରାଉରକେଲା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀରୁ ରହିଛି ସମାଚାର ସନ୍ଧ୍ୟା, ପରେ ପରେ ଇଂରାଜୀରେ ସମ୍ବାଦ ଏବଂ ତାପରେ ରହିଛି ବିବିଧ ଭାରତୀ ରାଷ୍ଟ୍ରୀୟ ସେବା କାର୍ଯ୍ୟକ୍ରମ।

ଲୋକଗୀତ କ୍ରମରେ ଶୁଣୁଥିଲେ ଶିବଗୁରୁ ଭଜନ, ପରିବେଷଣ କଲେ ବିଳାସିନୀ ପାତ୍ର ଏବଂ ସାଥୀ। ଆକାଶବାଣୀ ରାଉରକେଲା।

ଆକାଶବାଣୀ ରାଉରକେଲା ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ଅମଜଦ ଅଲ୍ଲୀ ଖାନଙ୍କ ଦ୍ୱାରା ପରିବେଷିତ ସରୋଦ ବାଦନ ରାଗ ମାରୁ ବିହାକ। କିନ୍ତୁ ତା ପୂର୍ବରୁ ଶୁଣିନେବା ଏହି ସୂଚନା, ଆପଣଙ୍କ ବ୍ୟବସାୟରେ ଉନ୍ନତି ଆଣିବା ପାଇଁ ଆକାଶବାଣୀର ସହଯୋଗ ନିଅନ୍ତୁ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଆଜି ହିଁ ଯୋଗାଯୋଗ କରନ୍ତୁ ଏହି ଟେଲିଫୋନ୍ ନମ୍ବରରେ 7008247588। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 7008247588। ଉପଭୋକ୍ତାଙ୍କ ପାଖରେ ପହଞ୍ଚିବା ପାଇଁ ସବୁଠୁ ସୁଲଭ ଏବଂ ସହଜ ମାଧ୍ୟମ ହେଉଛି ଆକାଶବାଣୀ। ଆକାଶବାଣୀ ରାଉରକେଲା କେନ୍ଦ୍ରରେ ବିଜ୍ଞାପନ ବୁକିଂ ପାଇଁ ଡାଏଲ୍ କରନ୍ତୁ ଏହି ଟେଲିଫୋନ୍ ନମ୍ବରକୁ 8249809672। ଟେଲିଫୋନ୍ ନମ୍ବର ଆଉ ଥରେ କହି ରଖୁଛୁ 8249809672।